ସୁରକ୍ଷା ଉଭୟ ଦେଶର ସ୍ୱତନ୍ତ୍ର ରଣନୈତିକ ଓ ବିଶ୍ୱ ଭାଗିଦାରିତାର ମୂଳଦୁଆ ବୋଲି କୁହାଯାଇଛି। ଅର୍ଥନୈତିକ ସୁରକ୍ଷା ସହଯୋଗ ସମ୍ପର୍କରେ ଭାରତ ଜାପାନ ମିଳିତ ଘୋଷଣାନାମାରେ ଏହି ବିଷୟ ସ୍ପଷ୍ଟ କରାଯାଇଛି। ଉଭୟ ଦେଶ ମଧ୍ୟରେ ଆର୍ଥିକ ସୁରକ୍ଷା ସହଭାଗିତା, ପାରସ୍ପରିକ ବିଶ୍ୱାସ, ସମାନ ମୂଲ୍ୟବୋଧ ଏବଂ ସମନ୍ୱିତ ସ୍ୱାର୍ଥ ଉପରେ ଏହା ପର୍ଯ୍ୟବସିତ। ଆଗାମୀ ଦିନରେ ଏହି ଘୋଷଣାନାମା ମୁକ୍ତ ଏବଂ ଅବାଧ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସମନ୍ୱିତ ଉନ୍ନତି ଓ ଆର୍ଥିକ ସୁରକ୍ଷାର ବିକାଶ କରିବ ବୋଲି ଜଣାପଡ଼ିଛି। ଏହି ଘୋଷଣାନାମା ଉଭୟ ଦେଶ ମଧ୍ୟରେ ପାଞ୍ଚଟି ପ୍ରମୁଖ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ବୃଦ୍ଧି କରିବ। ସେହି ପ୍ରମୁଖ କ୍ଷେତ୍ରଗୁଡ଼ିକ ହେଉଛି ସେମିକଣ୍ଡକ୍ଟର, ଗୁରୁତ୍ୱପୂର୍ଣ୍ଣ ଖଣିଜ ଦ୍ରବ୍ୟ, ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି ବିଦ୍ୟା, ସ୍ୱଚ୍ଛ ଶକ୍ତି ଏବଂ ଔଷଧୀୟ କ୍ଷେତ୍ର। ୟୁକ୍ରେନ୍ର କିଭ୍ ଅଞ୍ଚଳରେ ରୁଷର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣରେ 27 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 90 ଜଣ ଆହତ ହୋଇଛନ୍ତି। କିଭ୍ର 30 ସ୍ଥାନରେ ବିଶେଷ କରି ଆବାସିକ ଅଞ୍ଚଳ ଏବଂ ନାଗରିକ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି। ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ୟୁକ୍ରେନ୍ର ମସ୍କୋ ଉପରେ ଆକ୍ରମଣର ଜବାବରେ ଏହି ବୋମାମାଡ଼ କରାଯାଇଛି। ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର୍ ଜେଲେନ୍ସ୍କି ରୁଷ ଉପରେ ହୋଇଥିବା କ୍ରମାଗତ ଆକ୍ରମଣକୁ 40-ଦିନିଆ ବ୍ଲିଚ୍ ବୋଲି କହିଛନ୍ତି। ରୁଷର ମୁଖ୍ୟତଃ ତୈଳ ବିଶୋଧନାଗାରଗୁଡ଼ିକୁ ଲକ୍ଷ୍ୟ କରି ୟୁକ୍ରେନ୍ ପକ୍ଷରୁ ଏହି ଆକ୍ରମଣ କରାଯାଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବାର୍ଷିକ ଅମରନାଥ ଯାତ୍ରା ଆଜିଠାରୁ ଜମ୍ମୁ କାଶ୍ମୀରର ପହଲଗାମ୍ ଏବଂ ବାଲତାଲ ମାର୍ଗରୁ ଆରମ୍ଭ ହେଉଛି। 57 ଦିନ ଧରି ଚାଲିବାକୁ ଥିବା ଏହି ତୀର୍ଥଯାତ୍ରାରେ ଭାରତରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଅମରନାଥ ଗୁମ୍ଫା ମନ୍ଦିରକୁ ଯାତ୍ରା କରିବେ। 3,888 ମିଟର ଉଚ୍ଚରେ ଅବସ୍ଥିତ ପବିତ୍ର ଅମରନାଥ ଗୁମ୍ଫାରେ ପ୍ରାକୃତିକ ଭାବେ ଗଠିତ ବରଫ ଶିବଲିଙ୍ଗ ଦେଖିବା ପାଇଁ ପ୍ରତ୍ୟେକ ବର୍ଷ ଶ୍ରଦ୍ଧାଳୁମାନେ ଅମରନାଥ ଗୁମ୍ଫା ଯାତ୍ରା କରିଥାନ୍ତି। ଆସନ୍ତା ମାସ 28 ତାରିଖ ରକ୍ଷାବନ୍ଧନ ପର୍ବରେ ଏହି ଯାତ୍ରା ଶେଷ ହେବ। ଗତକାଲି ତୀର୍ଥଯାତ୍ରୀଙ୍କ ପ୍ରଥମ ଦଳ ଅନନ୍ତନାଗ ଜିଲ୍ଲାର ନନ୍ୱାନ୍ ଏବଂ ଗନ୍ଦରବଲ ଜିଲ୍ଲାର ବାଲତାଲସ୍ଥିତ ଶିବିରରେ ପହଞ୍ଚିଥିଲେ। ଜମ୍ମୁର ଭଗବତୀ ନଗର ଯାତ୍ରୀ ନିବାସରୁ ଉପରାଜ୍ୟପାଳ ମନୋଜ ସିହ୍ନା ପ୍ରଥମ ତୀର୍ଥଯାତ୍ରୀ ଦଳକୁ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ। ପ୍ରଥମ ଦଳରେ ପହଲଗାମ୍ ମାର୍ଗ ଦେଇ 2,510 ଜଣ ଏବଂ ବାଲତାଲ ମାର୍ଗ ଦେଇ 2,312 ଜଣ ଯାତ୍ରା କରିବେ। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଆଜି କୋଲକାତାରେ ପଶ୍ଚିମବଙ୍ଗ ବିଧାନସଭାର ନବନିର୍ବାଚିତ ସଦସ୍ୟମାନଙ୍କ ଲାଗି ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିବେ। ନବନିର୍ବାଚିତ ସଦସ୍ୟମାନଙ୍କୁ ସଂସଦୀୟ ଓ ବିଧାନସଭା ପରିଚାଳନା ସମ୍ବନ୍ଧରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅବଗତ କରାଯିବ। ବିଶେଷ ଭାବେ କମିଟି ବ୍ୟବସ୍ଥା, ଆର୍ଥିକ ତଦାରଖ, ସଂସଦୀୟ ସୁବିଧା ଏବଂ ବିଧାନସଭାରେ ଡିଜିଟାଲ ବ୍ୟବସ୍ଥା ଭଳି ପଦକ୍ଷେପ ସମ୍ପର୍କରେ ସଦସ୍ୟମାନଙ୍କୁ ପରିଚିତ କରାଇବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ଲୋକସଭା ସଚିବାଳୟର ସୂଚନା ଅନୁଯାୟୀ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଧାୟକ, ପୀଠାସୀନ ଅଧିକାରୀ ଏବଂ ସଂସଦୀୟ ବିଶେଷଜ୍ଞମାନଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ପାରସ୍ପରିକ ଆଲୋଚନା ହୋଇପାରିବ। କାର୍ଯ୍ୟକ୍ରମର ଉଦ୍ଘାଟନ ଅବସରରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ, କେନ୍ଦ୍ରୀୟ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ପ୍ରମୁଖ ଯୋଗଦେବେ। ଇରାନ୍ର ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଆୟତୋଲ୍ଲା ସୟଦ ଅଲ୍ଲୀ ଖାମନେଇଙ୍କ ଅନ୍ତିମ ସଂସ୍କାରରେ ଅଂଶଗ୍ରହଣ କରିବା ଲାଗି ଆଜି ବିହାର ରାଜ୍ୟପାଳ, ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ସୟଦ ଅତା ହସନେନ୍ ଏବଂ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗାରିଟା ଇରାନ୍ ଗସ୍ତ କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଅନ୍ତିମ ସଂସ୍କାରରେ ଏହି ଦୁଇ ନେତାଙ୍କ ଯୋଗଦାନ ଦୁଇ ଦେଶ ମଧ୍ୟରେ ଜନସମ୍ପର୍କ ଏବଂ ଐତିହ୍ୟ ଆଧାରିତ ସହଯୋଗକୁ ଗୁରୁତ୍ୱ ପ୍ରଦାନ କରୁଛି। ନିର୍ବାଚନ କମିଶନ ଅଖିଳ ଭାରତ ତୃଣମୂଳ କଂଗ୍ରେସର ବିଭିନ୍ନ ଗୋଷ୍ଠୀଙ୍କଠାରୁ ଦଳର ସାଂଗଠନିକ ନିର୍ବାଚନ ଏବଂ ପ୍ରାଧିକୃତ ସ୍ୱାକ୍ଷରକାରୀଙ୍କ ବିଷୟରେ ତଥ୍ୟ ଲୋଡ଼ିଛନ୍ତି। କମିଶନ ମମତା ବାନାର୍ଜୀ ଏବଂ ଦଳର ଅନ୍ୟତମ ନେତା ରୀତାବ୍ରତ ବାନାର୍ଜୀଙ୍କଠାରୁ ଏ ସମ୍ପର୍କରେ ତଥ୍ୟ ଦେବା ଲାଗି ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି। ଆସନ୍ତା ସୋମବାର ସନ୍ଧ୍ୟା ସୁଦ୍ଧା ଉଭୟ ପକ୍ଷଙ୍କୁ ସେମାନଙ୍କ ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ତୃଣମୂଳ କଂଗ୍ରେସର ଅନେକ ନେତା ଦଳ ପରିତ୍ୟାଗ କରି ଅନ୍ୟ ଦଳରେ ସାମିଲ ହେବା ପାଇଁ ଦାବି କରିଥିବାବେଳେ କେଉଁ ଗୋଷ୍ଠୀ ପାଖରେ ଦଳୀୟ ଚିହ୍ନ ରହିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ନିର୍ବାଚନ କମିଶନ ଉଭୟ ଗୋଷ୍ଠୀଙ୍କଠାରୁ ସେମାନଙ୍କ ଲିଖିତ ପ୍ରତିକ୍ରିୟା ଜାଣିବାକୁ ଚାହିଁଛନ୍ତି। ସିରିଆରେ ଏକ କାଫେରେ ବିସ୍ଫୋରଣ ଘଟି 9 ଜଣଙ୍କ ମୃତ୍ୟୁ ଘଟିଛି। ସେଠାକାର ଆଭ୍ୟନ୍ତରୀଣ ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ କାଫେ ମଧ୍ୟରେ ବିସ୍ଫୋରକ ରଖାଯାଇଥିଲା। ସିରିଆର

0: ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଏହି ବିସ୍ଫୋରଣରେ 20 ଜଣ ଆହତ ହୋଇଛନ୍ତି। ଏହି ଘଟଣା ପାଇଁ କୌଣସି ଗୋଷ୍ଠୀ ଏପର୍ଯ୍ୟନ୍ତ ନିଜକୁ ଦାୟୀ କରିନାହାନ୍ତି। ସୁରକ୍ଷା ବଳ ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ତଲାସୀ ଅଭିଯାନ ଆରମ୍ଭ କରିଛନ୍ତି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରାଧା ଖଡ୍ସେ ସାଇକେଲ ଫେଡେରେସନ୍ ଅଫ୍ ଇଣ୍ଡିଆ ସହିତ ଏକ ସମୀକ୍ଷା ବୈଠକରେ ଦେଶରେ ସାଇକେଲ ଚାଳନା ଇକୋସିଷ୍ଟମ୍କୁ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ତୃଣମୂଳ ସ୍ତରରେ ପ୍ରତିଭା ଚିହ୍ନଟ, ପ୍ରଶିକ୍ଷଣ ଏବଂ ଆନ୍ତର୍ଜାତିକ ପ୍ରତିଯୋଗିତା ପାଇଁ ସାଇକେଲ ଚାଳକମାନଙ୍କୁ ପ୍ରସ୍ତୁତ କରିବା ଲାଗି ରୋଡ୍ ମ୍ୟାପ୍ ପ୍ରସ୍ତୁତି ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ, ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଏବଂ ସାଇକେଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ ଏସବୁ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବେ। ଆଇସିସି ମହିଳା T20 ବିଶ୍ୱକପ୍ରେ ଆୟୋଜକ ଇଂଲଣ୍ଡ ଦ୍ୱିତୀୟ ସେମିଫାଇନାଲ୍ରେ 40 ରନ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ 20 ଓଭର୍ରେ 5 ୱିକେଟ୍ ବିନିମୟରେ 170 ରନ୍ କରିଥିବା ବେଳେ ଜବାବରେ ଦକ୍ଷିଣ ଆଫ୍ରିକା ସମାନ ସଂଖ୍ୟକ ଓଭର୍ରେ 8 ୱିକେଟ୍ ବିନିମୟରେ 129 ରନ୍ କରିବାକୁ ସକ୍ଷମ ହୋଇଥିଲା। ଆସନ୍ତା ରବିବାର ଦିନ ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। କାନାଡ଼ା ଓପନ୍ ସୁପର 300 ପ୍ରତିଯୋଗିତାରେ ଭାରତର ଅଭିଯାନ ଶେଷ ହୋଇଛି। ମହିଳା ଏକକ ଦ୍ୱିତୀୟ ପର୍ଯ୍ୟାୟରେ ତାନ୍ୟା ହେମନାଥ ଜାପାନର ରିଙ୍କୋ ଗୁଜିଙ୍କଠାରୁ ପରାସ୍ତ ହୋଇଛନ୍ତି। ପୂର୍ବରୁ ହେମନାଥ ଆମେରିକାର ଦିଶା ଗୁପ୍ତାଙ୍କୁ ପରାସ୍ତ କରିଥିଲେ। ସେହିପରି ଆକର୍ଷି କଶ୍ୟପ ଦ୍ୱିତୀୟ ରାଉଣ୍ଡରେ ଆମେରିକାର ଖେଳାଳିଙ୍କଠାରୁ ପରାସ୍ତ ହୋଇଛନ୍ତି। ପୁରୁଷ ବର୍ଗରେ ସନିତ ଦୟାନନ୍ଦ ଏବଂ ଶଙ୍କର ସୁବ୍ରମଣ୍ୟମ ମଧ୍ୟ ପ୍ରଥମ ରାଉଣ୍ଡରେ ପରାସ୍ତ ହେବା ପରେ ଭାରତର ଅଭିଯାନ ଶେଷ ହୋଇଛି। ଫିଫା ବିଶ୍ୱକପ୍ରେ ରାଉଣ୍ଡ 32ରେ ସ୍ପେନ୍ 3-0 ଗୋଲ୍ରେ ଅଷ୍ଟ୍ରିଆକୁ ପରାସ୍ତ କରିଛି। ବିସିସିଆଇ ଆସନ୍ତା ମାସ 15ରୁ 27 ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଶ୍ରୀଲଙ୍କା ବିପକ୍ଷ 2 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ କାର୍ଯ୍ୟସୂଚୀ ଘୋଷଣା କରିଛି। ଅଗଷ୍ଟ 15ରେ ଗାଲେ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଉଦ୍ଘାଟନୀ ଟେଷ୍ଟ ମ୍ୟାଚ୍ ଓ 23 ତାରିଖରେ କଲମ୍ବୋର ସିଂହଳି ସ୍ପୋର୍ଟସ୍ କ୍ଲବ୍ରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦେଶର ବିଭିନ୍ନ ଅଞ୍ଚଳକୁ ଅଗ୍ରସର ହେଉଛି। ଏହାର ପ୍ରଭାବରେ ଆସନ୍ତା 2ରୁ 3 ଦିନ ପର୍ଯ୍ୟନ୍ତ ଦେଶର ପଶ୍ଚିମ ଏବଂ କେନ୍ଦ୍ରୀୟ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଏହି ସମୟ ମଧ୍ୟରେ ଓଡ଼ିଶା ସମେତ ଗୁଜରାଟ, ଗୋଆ, ମହାରାଷ୍ଟ୍ରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ବିଭାଗ ସୂଚନା ଦେଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ସୀମାପାର ଆତଙ୍କବାଦ ସମେତ ସମସ୍ତ ପ୍ରକାର ହିଂସାତ୍ମକ ଉଗ୍ରବାଦକୁ ଭାରତ ଓ ଜାପାନର ନିନ୍ଦା। ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଜାତୀୟ ସ୍ତରୀୟ କର୍ମଶାଳା। ରୁଷ ଆକ୍ରମଣରେ ୟୁକ୍ରେନ୍ର କିଭ୍ ଅଞ୍ଚଳରେ 27 ଜଣ ମୃତ, 90 ଆହତ। ଜାମ୍ମୁ କାଶ୍ମୀରର ପହଲଗାମ୍ ଓ ବାଲତାଲ ମାର୍ଗରୁ ଆଜିଠାରୁ ଆରମ୍ଭ ହେଉଛି ବାର୍ଷିକ ଅମରନାଥ ଯାତ୍ରା। ଏବଂ ଶ୍ରୀଲଙ୍କା ବିପକ୍ଷ 2 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ କ୍ରିକେଟ୍ ସିରିଜ୍ କାର୍ଯ୍ୟସୂଚୀ ଘୋଷଣା କଲା ବିସିସିଆଇ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ, ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝୀ।

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଆମେ କେତୋଟି ଦିଗ ପ୍ରତି ଆଦୌ ଗୁରୁତ୍ୱ ଦେଉନାହୁଁ। ଆଜି ଆମେ ଯେଉଁ ପରିବେଶ କଥା କହୁଛୁ, ଗଛ ଲଗାଇବା କଥା କହୁଛୁ, ଆମ ପୂର୍ବପୁରୁଷମାନେ ଏହାକୁ ଉପଲବ୍ଧି କରିଥିଲେ ଏବଂ ଶାସ୍ତ୍ର ପୁରାଣମାନଙ୍କରେ ଏହାକୁ ବର୍ଣ୍ଣନା ମଧ୍ୟ କରିଯାଇଛନ୍ତି। ବୃକ୍ଷଲତାକୁ ଏତେ ମହତ୍ଵ ଦିଆଯାଇଛି ଏବଂ ଦେବୀ ଦେବତାଙ୍କ ସହ ଯୋଡ଼ାଯାଇଛି ଯେ ତାହା ବିଶ୍ୱରେ ବିରଳ। କିନ୍ତୁ ଦୁଃଖର ବିଷୟ, ଏଭଳି ଏକ ପରମ୍ପରାରେ ବଢ଼ି ମଧ୍ୟ ଆଜି ଆମେ ପରିବେଶ ପ୍ରତି ସଚେତନ ନୁହୁଁ ଏବଂ ଆମର ଅଜ୍ଞତା ପାଇଁ ଆମକୁ ପରିବେଶ ଶିକ୍ଷା ଦିଆଯାଉଛି। ପ୍ରକୃତ କଥା ହେଉଛି, ଆମେ ପଥଭ୍ରଷ୍ଟ ହୋଇଯାଇଛୁ। ଗଛ କାଟି ଚାଲିଛୁ କିନ୍ତୁ ଲଗାଉ ନାହୁଁ। ଗାଁ ଗାଁରେ ଯେଉଁ ଆମ୍ବ ତୋଟା ଆତବଣ ଦେଖୁ, ଆମେ କେବେ ଚିନ୍ତା କରିଛୁ ଏସବୁ କେଉଁଠୁ ଆସିଲା? ଆମ ପୂର୍ବପୁରୁଷମାନେ ତାକୁ ସୃଷ୍ଟି କରିଛନ୍ତି, କେବଳ ନିଜ ପାଇଁ ନୁହେଁ, ଭବିଷ୍ୟତ ବଂଶଧରଙ୍କ ପାଇଁ। ଆମେ ଯେତେବେଳେ ଛୋଟ ଥିଲୁ, ଦେଖୁଥିଲୁ ଭାର ଭାର ଆମ୍ବ ଓ ଆତ ଗ୍ରାମାଞ୍ଚଳରୁ ସହରକୁ ଅଣାଯାଉଥିଲା ବିକ୍ରି ପାଇଁ। ଏହାଦ୍ୱାରା ଗ୍ରାମାଞ୍ଚଳର ଗରିବ ଲୋକ କିଛି ରୋଜଗାର କରିପାରୁଥିଲେ। କିନ୍ତୁ ଏବେ ଏସବୁ ପ୍ରାୟତଃ କମିଯାଇଛି, ନା ଆମ୍ବ ତୋଟା ଅଛି ନା ଆତବଣ, ଧୀରେ ଧୀରେ ସେସବୁ ପଦା ହୋଇଗଲାଣି। ଆମେ ସ୍କୁଲରେ ପଢ଼ୁଥିବା ସମୟରେ ଯେଉଁ ଜାଗାକୁ ପିକନିକ୍ ପାଇଁ ଯାଉଥିଲୁ, ଆଜି ସେ ଜାଗା ଦେଖିଲେ ଆଶ୍ଚର୍ଯ୍ୟ ହେବାକୁ

ଦିଶୁଛି। ସବୁ ଗଛ ଲୋକ କାଟି ନେଇଗଲେଣି, ଗାତ ଖୋଲି ଗଛର ମୂଳ ଓ ଚେରକୁ ମଧ୍ୟ ଛାଡ଼ୁନାହାନ୍ତି। ଗଛ ତ କାଟୁଛୁ, କିନ୍ତୁ ସେହି ହିସାବରେ ଗଛ ଲଗାଉଥିଲେ ପରିସ୍ଥିତି ଆଜି ଏତେ ଗମ୍ଭୀର ହୋଇନଥାନ୍ତା। ଏହା ଆମର ସଚେତନତାର ଅଭାବ ନୁହେଁ ତ ଆଉ କ'ଣ? ଗଛ ଆମର ହେଉଛି ଉତ୍ତମ ବନ୍ଧୁ, ଆମକୁ ଛାୟା ଦେଉଛି, ଫଳ ଦେଉଛି, ଅମ୍ଳଜାନ ଦେଉଛି, ଔଷଧ ଦେଉଛି, ଜାଳେଣୀ ଦେଉଛି ଏବଂ ମାଟିକୁ ମଧ୍ୟ ରକ୍ଷା କରୁଛି। ଏଭଳି ଏକ ଉପକାରୀ ବନ୍ଧୁର ଆମେ ଅନିଷ୍ଟ କରୁଛୁ, କିନ୍ତୁ ଏବେ ସଚେତନ ହେବାର ସମୟ ଆସିଛି। ଗଛ ଲଗାଇବା, ଯାହା ବି ଗଛ ବଞ୍ଚି ରହିଛି ତାର ସୁରକ୍ଷା କରିବା, ତାହେଲେ ଯାଇ ପରିବେଶ ସନ୍ତୁଳିତ ହୋଇ ରହିବ। ଆଜି ଆମେ ଗ୍ଲୋବାଲ୍ ୱାର୍ମିଂର କଥା କହୁଛୁ। ପୃଥିବୀ ଧୀରେ ଧୀରେ ଉତ୍ତପ୍ତ ହେବାରେ ଲାଗିଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଉଛି। ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ୁଛି। ଋତୁ ପରିବର୍ତ୍ତନରେ ଅସାମାନ୍ୟତା ଦେଖାଯାଉଛି। ନିୟମିତ ବର୍ଷା ହେଉନାହିଁ। ଏସବୁ ପାଇଁ ମଣିଷ ନିଜେ ଦାୟୀ। ନିଜେ ବସିଥିବା ଗଛ ଡାଳରେ କୁରାଢ଼ି ମାରୁଛି, ବିପଦ ନ ଆସିବ ତ କ'ଣ ହେବ? କିନ୍ତୁ ଏଥର ସଚେତନ ହେବାକୁ ପଡ଼ିବ, ସାବଧାନ ରହିବାକୁ ହେବ, ଗଛ ଲଗାଇବା ସହିତ ପରିବେଶର ସୁରକ୍ଷା କରିବାକୁ ହେବ। ନହେଲେ ମଣିଷ ଜୀବନ ଓ ସଭ୍ୟତା ଧ୍ୱଂସାଭିମୁଖୀ ହେବା ଅବଶ୍ୟମ୍ଭାବୀ।

ଆପଣମାନେ ଶୁଣୁଥିଲେ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ, ଉପସ୍ଥାପନ କଲେ ପ୍ରଫୁଲ୍ଲ କୁମାର ମାଝୀ, ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ ଶ୍ରୀ ରାମଚରିତ ମାନସ।

0: ଆପଣମାନେ ଶୁଣୁଥିଲେ ଶ୍ରୀରାମଚରିତ ମାନସ ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ ଚାଷର କଥା, ଉପସ୍ଥାପନା ପ୍ରଣତି ମିଶ୍ର। ବିଷୟବସ୍ତୁ ହେଉଛି ଦେଶୀ କୁକୁଡ଼ା ପାଳନ।
1: କେଲ ଆମର ଚାଷୀ ଭାଇ ଭଉଣୀ ମାନେ ମୂଲ ଚାଷ ଧାନ ଚାଷ ଆରୁ ପନିପରିବା ଚାଷ କେ ଛାଡି କରି ବାକି ବାଇନି ବାଇନି ଚାଷ ମାନେ ବି କରୁଛନ୍, ଯେନ୍ଥିନୁ ସେମାନେ ଅଧିକା ପଇସା ବି କମେଇ ପାରୁଛନ୍। ସେନ୍ତା ଚାଷ ଭିତରେ ନେ ଗୁଟେ ଚାଷ ହେଲା କୁକୁଡ଼ା ଚାଷ। କୁକୁଡ଼ା ଚାଷ ଫେର ଦୁଇ ପ୍ରକାର ଅଛେ, ଗୁଟେ ହେଲା ବ୍ରଏଲର କୁକୁଡ଼ା ଚାଷ ଆର୍ ଗୁଟେ ହେଲା ଦେଶୀ କୁକୁଡ଼ା ଚାଷ। ଆଜିକାଲି ବ୍ରଏଲର କୁକୁଡ଼ାର ମାଂସର ଦାମ ଠାନୁ ଦେଶୀ କୁକୁଡ଼ାର ଦାମ ବଜାରରେ ଅଧିକା ଅଛେ। ହେଥିଲାଗି ଆମର ଖୁବ ଗୁଡ଼ା ଚାଷୀ ଭାଇ ଭଉଣୀ ମାନେ ଦେଶୀ କୁକୁଡ଼ା ଚାଷ କେ ଅଧିକ ଧ୍ୟାନ ଦଉଛନ୍। ତ ଆଜି ଆମେ ଏ କୁକୁଡ଼ା ଚାଷ କେନ୍ତା କରି ଭଲ କରି ଚାଷ କର୍ମା, ଯେନ୍ତା ସେଥିନୁ ଭଲ ମାଂସ ବାହାରୁଥିବା, ଯେନ୍ଟାକି ଲୋକ ବେଶୀ ପସନ୍ଦ କରୁଥିବେ, ଆର୍ ବିକ୍ରି ବଟା ବି ଅଧିକ ହେଇପାର୍ବା। ଯେନ୍ ଚାଷା ଭାଇ ଭଉଣୀ ମାନେ ଦେଶୀ କୁକୁଡ଼ା ଚାଷ କରି ଆସୁଛନ୍, ସେମାନେ ଜାଣିଥିବେ ଯେ ଏ କୁକୁଡ଼ା ବଢ଼ବାର୍ ଲାଗି ଟିକେ ଅଧିକା ଦିନ ଲାଗ୍ସି। ଆର୍ ଯଦି ଆମେ ହରବରି କରି କୁକୁଡ଼ା ଜଲ୍ଦି ଜଲ୍ଦି ବଢ଼ବାର୍ ଲାଗି ବଜାରର ଘିନୁଆ ଖାଦ୍ୟ ଦେମା ବେଲେ ପଚ୍କେ କୁକୁଡ଼ାର ମାଂସ ଆରୁ ସ୍ୱାଦ ନେଇ ଲାଗେ ନା, ଆର୍ ଲୋକମାନେ ବି ଥରେକ ନେଲେ ଆର୍ ପଚ୍କେ ନେଇ ଘିନି ଆସନ୍ ନା। ହେଥିର୍ ଲାଗି ଆମେ ଦେଶୀ କୁକୁଡ଼ା ସାଧା ହିସାବନେ ବାର୍ମନ୍କେ ଚରି ବୁଲି କରି ବଢ଼ବାର୍ ଲାଗି ଦେମା ବେଲେ ଦେଶୀ କୁକୁଡ଼ାର ମାଂସ ଅସଲ ସ୍ୱାଦ ଲାଗ୍ବା ଆରୁ ଲୋକମାନେ ବି ବେଶୀ ନେବେ, ଆମର ବେପାରନୁ ବି ଆମେ ଅଧିକା ଲାଭ ପାଇପାର୍ମା। ତ ଆଜି ଆମେ ଜାନ୍ମା କେନ୍ କେନ୍ ଗଛର ପତର ଏ କୁକୁଡ଼ାମାନ୍କେ ଦେଲେ ସେମାନେ ଭଲ କରି ବଢ଼ିପାର୍ବେ। ପ୍ରଥମେ ଆମେ ଦେମା ଲିମ୍ ଗଛର ପତର। ଲିମ୍ ପତର ଔଷଧ ଗୁଣ ବିଷୟରେ ଆମେ ସବୁ ଜାଣିଛୁ, ମାନେ ଲାଗି ଯେନ୍ତା ଏଇଟା ଭିନେ ଭିନେ ରୋଗ ନେଇ ଧରବାର୍ ଲାଗି ଦରକାର ହେସି, ସେନ୍ତା ଦେଶୀ କୁକୁଡ଼ାମାନେ ବି ଏଇଟାକେ ଖାଇଲେ ରୋଗମାନେ ସହଜେ ନେଇ ଧରେ ଆର୍ କୁକୁଡ଼ାମାନେ ବି ବେଶୀ ନେଇ ମରନ୍ ନା ରୋଗର ଲାଗି ବୋଲି କହିଲେ। ଲିମ୍ ପତରକେ ଡାଲ ସନେ ଆନିକରି କୁକୁଡ଼ାର ସାମ୍ନାନେ ଯଦି ଉଲେଇ ଦଉଛୁ କି ନା ହେଲେ ପତରକେ ଟୁକୁଡ଼ା ଟୁକୁଡ଼ା କରି କାଟି କାଟି କରି ଦାନା ସଙ୍ଗେ ଭିରେଇ କରି ଦେମା ବେଲେ ବି ସେମାନେ ଖୁସିନେ ଖାଇଦେବେ। ଲିମ୍ ପତର ଖାଇଲେ କୁକୁଡ଼ାର ଦେହିନେ ଚର୍ବି ବେଶୀ ନେଇ ହୁଏ ଆରୁ ମାଂସ ବି ଭଲ କରି ବଢ଼ିପାର୍ବା। ତାର ସନେ ବାହାରିଆ କୁକୁଡ଼ାମାନଙ୍କ ଠାନୁ ଯେନ୍ ରୋଗ ହେବାର ଡର ରହିସି ସେଟା ବି ନେଇ ଧରେ ନା। ଦୁଇ ନମ୍ବର ପତର ହେଲା ବଉଁଶ ପତର। ଇତାକେ ଆମେ ଡାଲ ସନେ କାଟି କରି ଦେଲେ ବି ଖାଇସନ୍, ମାତ୍ର ଇଥିନେ ପତର ଖୁବ୍ ନୁକସାନ ହେସି। ତ ଇତାକେ ଦେଲା ବେଲେ ଟିକେ ପରିଶ୍ରମ ଲାଗ୍ବା, ପଛେ ଟୁକୁଡ଼ି ଟୁକୁଡ଼ି କାଟି କରି ଦେବାକେ ପଡ଼୍ବା ଆମକେ। ବଉଁଶ ପତର ଖାଇଲେ କୁକୁଡ଼ାର ହଜମ ଶକ୍ତି ବଢ଼୍ବା ଆରୁ ସେମାନେ ଅଧିକା ଖାଇବେ, ଯେଉଁଥିର୍ ଲାଗି ସେମାନଙ୍କର ଦେହିର ମାଂସ ବି ବଢ଼୍ବା। ଯଦି ଏଇ ପତରୀମାନେ ଖାଇବେ ବେଲେ ସେମାନଙ୍କେ ଆର୍ ପାନିଆ ଝାଡ଼ା ନେଇଏନା। ତିନି ନମ୍ବର ପତର ହେଲା ଅମୃତମଡ଼ା ପତର। ଏଇ ପତରକେ ଦେଶୀ କୁକୁଡ଼ାମାନେ

0: ଖୁସିନେ ଖାଇଥିସନ୍। ଆର୍ ଯଦି ଯେନ୍ କୁକୁଡ଼ା ମାନେ ନେଇ ଖାଇବେ, ଏ ପତ୍ର ରସ୍କେ ପାନ୍ନେ ଗୁଲି କରି ବି ଦେଲେ ହେବା। ଅମୃତମଡ଼ା ପତ୍ର ଖାଇଲେ ସେମାନେ ଅଣ୍ଡା ଅଟକା ଦେବେ, ଆରୁ ଅଣ୍ଡାର ସାଇଜ ବି ବଡ଼ ବଡ଼ ହେବା। ଆପଣମାନେ ସବେ ଜାଣିଛନ୍ ଯେ ଦେଶୀ କୁକୁଡ଼ାର ଅଣ୍ଡାର ଚାହିଦା ସବୁବେଳେ ବଜାରରେ ରହିଛି। ଆର୍ ବି ଆମେ ଦେଖମା ବେଲେ ବ୍ରଏଲର କୁକୁଡ଼ା ମାନକେ ବଢ଼ାବାର ଲାଗି ଆମେ ସିଧା ସିଧା କେନ୍ସି ବି କୁକୁଡ଼ା ଫାର୍ମନୁ ଚିଆଁ ଧରି ଆନିକରି ବଢ଼େଇ ପାର୍ମା। ମାତ୍ର ଦେଶୀ କୁକୁଡ଼ାଟା ହେନ୍ତା ନେଇ କରିହେ। ଦେଶୀ କୁକୁଡ଼ାର ଅଣ୍ଡାନୁ ଏକା ଚିଆଁ ବାହାର କରିକରି ଆମେ କୁକୁଡ଼ାର ବଂଶ ବଢ଼େଇ ପାର୍ମା। ହେଥିଲାଗି ଦେଶୀ କୁକୁଡ଼ା ଯେତ୍କି ଅଣ୍ଡା ଦେବା ସେଥିନୁ ବେଶୀ ଚିଆଁ ବାହାରବା, ଆର୍ ଚାଷ ବି ଅଧିକ ବଢ଼ି ପାର୍ବା। ଚାର ନମ୍ବର ପତର ହେଲା ମୁନଗା ଗଛର ପତର, ଯେନ୍ଟାକେ ଖାଇଲେ କୁକୁଡ଼ା ମନକେ ଅତକା ପ୍ରୋଟିନ୍ ମିଲ୍ସି, ଆର୍ ସେମାନେ ଜଲ୍ଦି ଜଲ୍ଦି ବଢ଼ି ପାର୍ସନ୍। ପାଞ୍ଚ ନମ୍ବର ପତର ନାଁ ହେଲା ତୁଲସୀ ପତର। ତୁଲସୀ ପତ୍ରର କେତେ କୁଶଗୁଣ ଅଛେ ତ ଆପଣମାନେ ସବେ ଜାଣିଛନ୍। ହେଲେ ଇ ପତର ଖାଇଲେ କୁକୁଡ଼ା ମାନଙ୍କର କାଣା ଲାଭ ହେସି ଆମେ ଜାଣି ରଖବାର କଥା। ଏ ପତର ହପ୍ତାକେ ଦୁଇ ତିନ ଥର ଯଦି ଦେଶୀ କୁକୁଡ଼ା ଖୋଉଛେ ବେଲେ ସେ ଯେନ୍ ଖାଇତ ଖୋଉଥିବା ସବୁଯାକ ତାର ଦେହିନେ ଲାଗ୍ବା। ଏନ୍ତା ହେଲେ ସେମାନେ ମୋଟାରୁଟା ହେଇକରି ବଢ଼ବେ। ଛଅ ନମ୍ବର ପତର ହେଲା ଜାମ୍ ପତର। ଏଇଟାକେ ଆମେ କୁକୁଡ଼ା ମାନକେ ଦେଲା ବେଲ୍କେ କଇଁଲି ପତର ବାଛି କରି ଦେମା, କି ନେ ହେଲେ ବଡ଼ ପତରକେ ବି ଟୁକୁଡ଼ା ଟୁକୁଡ଼ା କରି ଦେଇ ପାର୍ମା। ଇଟା ଖାଇଲେ କୁକୁଡ଼ା ମାନଙ୍କର ହଜମ ଶକ୍ତି ବଢ଼ବାର ସନେ ସେମାନେ ଖାଇଲାଟା ଦେହିନେ ଠିକ୍ ହିପାସେ ଲାଗ୍ସି, ଆର୍ ସେମାନଙ୍କର ଓଜନ ବି ଜଲ୍ଦି ଜଲ୍ଦି ବଢ଼ିଥିସି। ହେଲେ ଏବେ ଆମେ ଜାନ୍ମା ଇ ପତର ମାନକେ କେବେ କେବେ ଦେଇ ପାର୍ମା। ଇ ପତର ମାନକେ ଅଲଗା ଅଲଗା ଦିନେ ଦେମା ବେଲେ କୁକୁଡ଼ା ମାନକେ ଅଲଗ ଅଲଗ ଦିନେ ଅଲଗା ଅଲଗା ଖାଇଦ ମିଲି ପାର୍ବା। ଇ ପତର ମାନକେ ଦେବାର ବଢ଼ିଆ ସମୟ ହେଲା ସକାଳୁ, ଯେତେବେଳେ ଆମେ କୁକୁଡ଼ା ମାନକେ ଗୁଡ଼ାନୁ ଛାଡ଼ୁଛୁ। ସକାଳୁ ଗୁଡ଼ାନୁ ବାହାରିଲା ବେଲ୍କେ ସେ ଖୁବ୍ ଭୋକେ ଥିବା, ସେତ୍କି ବେଲେ ଏ ପତର ମାନକେ ଦେଖୁ ଦେଖୁ ଏକା ଖାଇ ପକାବା। ସଞ୍ଜ ବେଲି ବି ଆମେ ଏ ପତର ମାନକେ ଦେଇ ପାର୍ମା, ମାତ୍ର ଦିନ ବେଲି ନେଇ ଦେମା, କାହିଁକି ଯେ କି ଏଇ ସମୟ ନ ଦେଲେ ପତର ମାନେ ଖୁବ୍ ନୁକସାନ ହେଇଯିବା। ଏବେ ଦେଶୀ କୁକୁଡ଼ା ବିଷୟରେ ଯେତ୍କି ସବୁ କଥା ଆମେ ଜାଣିଲୁ ତାକେ ସୁରକ୍ଷିତ କରି ଚାଷେ ଲଗାମା ବେଲେ ଆର ଅତକା ଲାଭ ହେବା।
1: ଆପଣମାନେ ଶୁଣୁଥିଲେ ଚାଷର କଥା। ଉପସ୍ଥାପନା କଲେ ପ୍ରଣତି ମିଶ୍ର। ବିଷୟବସ୍ତୁ ଥିଲା ଦେଶୀ କୁକୁଡ଼ା ପାଳନ। ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ ଧାରାବାହିକ ନାଟକ ଆଜ୍ଞା ବଡ଼ ଅସୁବିଧା ହେଉଛି। ରଚନା ପ୍ରଫୁଲ୍ଲ କୁମାର ରଥ, ପ୍ରଯୋଜନା ରଞ୍ଜନ କୁମାର ବେହେରା।

0: ଉପର ଅସୁବିଧା ହଉଛି।
1: ତମ ଯାତ୍ରା ପାଟରେ କେତେ ମାଇକିନା ଅଛନ୍ତି କି, ମାନେ ହାଉ ମେନି ଫିମେଲ ସାର?
2: ସେଇଥିରୁ ତମକୁ କଣ ମିଳିବ ହୋ?
3: ଆମକୁ ତୁମେ ତମେ ବୋଲି କଣ କହୁଛ କିଅ?
2: ଆଉ
1: ଆପଣ ବୋଲି କହିବା କଣ, ତମ ଜୀବଟା ଲଉଟୁନି ମାନେ ଆଡ୍ରେସ ଆପଣ।
2: ବୁଝିଲ ବାବୁ, ମାନେ କଥାରେ ଅଛି ଦିଅ ଆଉ ନିଅ। ତମେ ମତେ ତମେ ଦେଲ, ମୁଁ ବି ତମକୁ ତମର ସେଇ ତମେଟାକୁ ଫେରେଇଦେଲି। ଏଇଥିରୁ ଦୁଃଖ କରିବାର ଆଉ କଣ ଅଛି?
3: ମଟୁ ମାମା, ଲୋକଟା ବଡ଼ ଚାଲୁ ଅଛି ହୋ।
2: ଚାଲୁ ହେଇନଥିଲେ ଏତେ ବଡ଼ ଯାତ୍ରା ପାର୍ଟିକି ଏତେ ଆଡ଼େ ବୁଲେଇ ଏତେ କଷ୍ଟରେ ଚଳଉ ନଥାନ୍ତି ଆଜ୍ଞା।
1: ଓ, ତମେ ତାହେଲେ ଏ ଯାତ୍ରା ପାର୍ଟିର ମାଲିକ ମାନେ ଓନର?
2: ତମେ ଯାହାକୁ ଓନର ବୋଲି କହୁଛ, ସିଏ କିନ୍ତୁ ଯାତ୍ରା ପାର୍ଟିର ଏକ ନମ୍ବର ଚାକର।
3: କେମିତି?
2: ବେଳେବେଳେ କାହାର ଗୋଡ଼ ଧରିବାକୁ ହୁଏ ତ ଆଉ କାହାର ହାତ, କାହାର ମୁଣ୍ଡ ବାଳ ଧରିବାକୁ ହୁଏ ତ କାହାର ପିଠି ଥାପୁଡ଼ିବାକୁ ହୁଏ।
1: କିଏ କାହିଁକି?
2: ଆଜ୍ଞା ମୁଁ ମାଷ୍ଟର ନୁହେଁ, ବୁଝେଇ ପାରିବିନି। ମୁଁ ହେଲେ ଖାଣ୍ଟି ବ୍ୟବସାୟୀ। କୁହ କେତେଟା ଟିକେଟ ଆଉ କୋଉ କ୍ଲାସରେ ନବ?
3: ଟିକେଟ କ'ଣ କି ହୋ, କି ଟିକେଟ?
1: ହେ, ଏତେ ସମୟ ଧରି କଥା ହେଲା ପରେ ବି ତମେ ଆମକୁ ଥରୁଟିଏ ଆପଣ ବୋଲି କହିପାରିଲନି? ଓଲଟି ଆରମ୍ଭ କଲାଣି କ'ଣ ନା ପୁଷିକି ସେଲେ? ତମେ ସତକୁ ସତ ବଡ଼ ଚାଲୁ ଅଛ ମାଲିକେ।
2: ବାବୁମାନେ ଥରେ

0: କହିଛି ତ ଚାଲୁଅଛି ବୋଲି ଯାତ୍ରା ପାର୍ଟିଟା ଚାଲୁଛି, ନହେଲେ କେବେଠୁ ଘେର ଫାଟି ୟା ଭିତରେ ଘୁଷୁରୀ ପସନ୍ଦ ଦେଣି।
1: ଘେର ଫାଟୁ କି ତମେ ମୋର ସେଥିରେ ଆମର ଯାଏ ସେ କ'ଣ? ଆଗ କହିଲ ତମ ଯାତ୍ରା ପାର୍ଟିରେ କେତେଟା ମାଇକି ନିଆ ଅଛନ୍ତି?
0: ତମେ ଯାତ୍ରା ଦେଖିବ, ମାଇକିନା ସାଙ୍ଗେ ତମର ମତଲବ କ'ଣ?
2: ବୁଝିଲ ମାଲିକ ବାବୁ, ସତ କହିବାକୁ ଗଲେ ଆମର ଯାତ୍ରା ଦେଖିବାରେ ସେତେଟା ଇଣ୍ଟରେଷ୍ଟ ନାହିଁ।
0: ଆଚ୍ଛା,
2: ଯେତେଟା ସେ ଇଣ୍ଟରେଷ୍ଟ ଅଛି ମାଇକିନା ଦେଖିବାରେ, ମାନେ ଟୁ ସି ଦ ଓମେନ୍ ଇଜ୍ ଆୱର ସିରିୟସ୍ ୱିକ୍ନେସ୍।
0: ଆଚ୍ଛା,
1: ୟେସ୍। ତେଣୁକରି ତମ କମ୍ପାନୀରେ ମୋଟ ଉପରେ କେତେଟା ମାଇକିନା ଅଛନ୍ତି, ସେମାନଙ୍କ ଭିତରେ ପୁଣି ସବୁଠୁ ସୁନ୍ଦରୀ କେତେଟା କୁହ, ଆଉ 10ଟା ଡେଲି ପାସ୍ ଆମ ଦଳକୁ ଇସ୍ୟୁ କର।
0: ପାସ୍ ଦେବି ପୁଣି ଏକାଥରେ କେ 10ଟା?
2: ତା ପୁଣି ଫ୍ରଣ୍ଟ ରୋରେ
0: କି ତମମାନେ ଏମିତି କିଏ କି
2: କ'ଣ କହିଲ? ଆମକୁ ଜାଣିନ ଏଇଠି ମାଲିକେ, ମୋ ନାଁ ହେଉଛି ଶ୍ରୀ ନରସିଂହ, ଆମ ଗୁଣ୍ଡା ୟୁନିଅନର ମୁଁ ହେଉଛି ସଭାପତି। ମୋର ସିମ୍ବଲ କ'ଣ ଜାଣିଛ? ମୋର ସିମ୍ବଲ ହେଉଛି ଭୁଜାଲି, ଆଉ ଇଏ ତା ନାଁ ହେଉଛି ଶ୍ରୀ ସ୍ୱପ୍ନେଶ୍ୱର, ସିଏ ହେଉଛି ସମ୍ପାଦକ। ତା ସିମ୍ବଲ ଜାଣିଛ? ତା ସିମ୍ବଲ ହେଲା ସାଇକେଲ ଚେନ୍।
0: ସେଇଠୁ
2: ଆମ ୟୁନିଅନରେ ୟାରି ଭରିଆ ଆହୁରି ଅସଲି ଅସଲି 10ଟା ଦୁର୍ଦ୍ଦାନ୍ତ ସଭ୍ୟ ଅଛନ୍ତି ଜାଣିଛ। 10ଟା ଡେଲି ପାସ୍ ସୋ ପୂର୍ବରୁ ଯେମିତି ପହଞ୍ଚିବ, ନଚେତେ

0: ରତ୍ନେଶ୍ୱର, ସିଏ ହେଉଛି ସମ୍ପାଦକ। ତା ସିମ୍ପଲ ଜାଣିଛ? ତା ସିମ୍ପଦ ହେଲା ସାଇକେଲ ଚେନ୍।
1: ସେଇଠୁ
0: ଆମ ୟୁନିଅନରେ ଇଆରି ଭରିଆ ଆହୁରି ଅସଲି ଅସଲି 10ଟା ଦୁର୍ଦ୍ଦାନ୍ତ ସଭ୍ୟ ଅଛନ୍ତି ଜାଣିଛ। 10ଟା ଡେଲି ପାସ୍ ସୋଉ ପୂର୍ବରୁ ଯେମିତି ପହଞ୍ଚିବ, ନଚେତ
2: ତମ ହିରୋ ହିରୋଇନ୍ଙ୍କର ଠିକଣାଟା ମିଳିବନି। ଚାଲ ହ ମୋଟୁ ମାମା।
3: ଆଜ୍ଞା ଆଜ୍ଞା, ମେଞ୍ଜର ବାବୁ ତ ନାହାନ୍ତି ନା କ'ଣ?
4: କୁଆଡ଼େ ପୋଡ଼ା ହେଇଛନ୍ତି?
5: ମୋଲା ଯା, କାହିଁ କହିବେନି ଆପଣ, କଳାହାଣ୍ଡି ଜିଲ୍ଲାରେ ତ କାଠ ବେଶୀ ଶସ୍ତା। ବେଶ, ମୋତେ ନେଇ ପୋଡ଼ି ପକାଉନାହାନ୍ତି? ମଣିଷ ଝାମେଲାରୁ ସବୁଦିନ ପାଇଁ ଟିକେ ରକ୍ଷା ପାଇଯାଆନ୍ତା।
3: ଆହା, କୁଆଡ଼େ ଯାଇଥିଲ, କାହିଁକି ଯାଇଥିଲ, କ'ଣ ହେଲା? ଏସବୁ କିଛି ନ କହି ଗୁଡ଼େ ଗୌର ଚନ୍ଦ୍ରିକା ତମେ କାଢ଼ୁଛ କାହିଁକି ଓବଟାକୁ କହିଲ?
5: ମୋଲା ଯା, ପେରମିସନ ଅଫିସକୁ ପରା ପେରମିସନ ପାଇ ଯାଇଥିଲି।
4: ଯାଆନ୍ତୁନି କି? ସେଇଟା କ'ଣ ତମ କାମ ନୁହେଁ କି?
5: ମୋଲା ଯା, ମୁଁ ତ ସେ କଥା ମନା କରୁନି, ହେଲେ ଫାଇଲ ବାବୁ ଆସିଛନ୍ତି, ଏବେ ତାଙ୍କୁ ସମ୍ଭାଳ।
3: ଆଜ୍ଞା, ସେ ଫାଇଲ ବାବୁଙ୍କୁ ପରେ ସମ୍ଭାଳିବେ, ଆଗ ଟିକେ ଭିତରକୁ ଚାଲନ୍ତୁ। ତେଣେ ମହାଭାରତଟା କେତେ ବାଟ ଗଲାଣି କେ ଜାଣି?
4: ଯେତେ ବାଟ ଯାଉଛି ଯାଉବେ, ତୁ ଯା, ମୁଁ ଟିକେ ଛାଡ଼ିକି ଯାଉଛି।
3: ମୋଲା ନ ଆସ, ମୋର କ'ଣ ଯାଉଛି? ପରେ ତମେ ବଳେ ବଳେ ସମ୍ଭାଳିବନି କି?
4: ହଁ, କ'ଣ ହେଇଛି ଏଥର କୁହ ବଟବାବୁ।
5: ମୋଲା ଯା, ୟାଠୁ ମୁଁ ଆଉ ଗୋଟେ କ'ଣ କହିଥାନ୍ତି ଆଜ୍ଞା, ଆପଣ କହୁନାହାନ୍ତି। ହାତ ଧରିଲି, ଗୋଡ଼ ତଳେ ପଡ଼ିଲି, ତେବେ ବି ସେଇ ରାଢ଼ ଫାଇଲ ବାବୁଙ୍କର ହୃଦୟଟା ଜମା ତରଳୁ ନାହିଁ।
4: ମାନେ?
5: ମୋଲା ଯା, ମାନେ ଆଉ କ'ଣ, ସେ ନିଜେ ଆସିଛନ୍ତି ପରା। ଏଥର ଆପଣ ତାଙ୍କ କଥା ବୁଝନ୍ତୁ। ଆଜ୍ଞା, ଓ ଫାଇଲ ବାବୁ ଆଜ୍ଞା, ଏଣିକି ଆସନ୍ତୁ ଆସନ୍ତୁ।
6: ମାଲିକ କିଏ?
5: ମୋଲା ଯା, ଆଜ୍ଞା ମୁଁ ଯେତେବେଳେ ମେଞ୍ଜର, ସେ ନିଶ୍ଚୟ ମାଲିକ ଆଉ।
6: ଓ, ତେବେ ଠିକ୍ ଅଛି, ଗାଁ ନିର୍ମଳ ଧବାତଠୁ ଜଣା ପଡ଼ିଗଲାଣି, ମୁଁ ତେବେ ଆସୁଛି।
5: ମୋଲା ଯା, ଆପଣ ସାରେ ଏମିତି ମୁହଁ ମୁଡ଼ିକିରି ଚାଲି ଯାଉଛନ୍ତି, ଆମ ଯାତ୍ରା ପାର୍ଟିଟା ଉଜୁଡ଼ି ଯିବନି ସାରେ।
6: ତମ ଯାତ୍ରା ପାର୍ଟିଟାକୁ ବଞ୍ଚେଇବା ପାଇଁ ମୁଁ କ'ଣ ଠିକା ନେଇଛି?
1: ଆଜ୍ଞା, ମୋର ଭୁଲଟା କ'ଣ ଆଜ୍ଞା?
6: କୋଉ ମୁହଁରେ ଆହୁରି ପଚାରୁଛ କ'ଣ ତମର ଭୁଲ ବୋଲି? ହଁ, ମୁଁ ପଚାରୁଛି କ'ଣ ତମର ଠିକ, କେଉଁଟା ତମର ଠିକ?
1: ବୁଝିପାରିଲିନି ଆଜ୍ଞା।
6: ମୋତେ ଦେଖୁ ଦେଖୁ ନମସ୍କାରଟା ଆଗେ କଲ?
1: ସାର୍, ନମସ୍କାରଟାରେ କ'ଣ ଅଛି ସାର୍?
6: କ'ଣ କହିଲ, ନମସ୍କାରଟାରେ କିଛି ନାହିଁ? ତେବେ ଠିକ୍ ଅଛି, ଦେଖିବା ତମେ ଆଜି ଏଇଠି କେମିତି ଯାତ୍ରା କରିବ। ମ୍ୟାନେଜର ବାବୁ, ମୁଁ ଚାଲିଲି।
5: ମୋଲା ଯା, ଏଇ ସାମାନ୍ୟ କଥାଟେ ପାଇଁ ଆପଣ ଚାଲିଯିବେ ସାର୍?
6: କ'ଣ ହେଲା, ନମସ୍କାର ଭଳି ଗୋଟିଏ ଅଜନିଆ ଶବ୍ଦକୁ ତମେ ସାମାନ୍ୟ କଥା ବୋଲି ଭାବୁଛ? କଣ୍ଠ ମୂର୍ଖ, ଫୁଲ ଇଡିଏଟ୍। ତମେ ଜାଣ, ମନ୍ତ୍ରୀକୁ ନମସ୍କାର ନ କଲେ ଅଫିସରଙ୍କ ସ୍ଥାନ ନାହିଁ, ଅଫିସରଙ୍କୁ ନମସ୍କାର ନ କଲେ କିରାଣୀକୁ ସ୍ଥାନ ନାହିଁ, କିରାଣୀକୁ ନମସ୍କାର ନ କଲେ ଜନତାଙ୍କ ସ୍ଥାନ ନାହିଁ, ମାଷ୍ଟରଙ୍କୁ ନମସ୍କାର ନ କଲେ ଛାତ୍ର ଭଲ ନମ୍ବର ପାଉନି, ଶ୍ୱଶୁରଙ୍କୁ ନମସ୍କାର ନ କଲେ ଜ୍ୱାଇଁ ଚଢ଼ା ଯୌତୁକ ପାଉନି, ବାପାକୁ ନମସ୍କାର ନ କଲେ ପୁଅ ତେଜପୁତ୍ର ହେଇଯାଉଛି। ଆଉ ତମେ କହୁଛ କ'ଣ ନା ନମସ୍କାରରେ କ'ଣ ଅଛି? ହଁ, ଦେଖିବା ତମେ ଆଜି ଏଇଠି କେମିତି ଯାତ୍ରା କରିବ।
3: ସାରେ, ଆପଣଙ୍କୁ ସହସ୍ର ସହସ୍ର ନମସ୍କାର, କୋଟି କୋଟି ଦଣ୍ଡବତ, ଇଏ ଅଧମର ତ୍ରୁଟି ମାର୍ଜନା କରନ୍ତୁ, ମୋ ମୁହଁକୁ ଟିକିଏ ଦେଖନ୍ତୁ ସାରେ।
6: ତମ ମୁହଁଟାକୁ ଦେଖିଦେଲେ ତ ଏଇନେ ମୋର ପେଟ ପୁରିଯିବ, ତମ ମୁହଁରେ ଏମିତି କ'ଣ ଅଛି କି?
5: ମୋଲା ଯା, ମାଲିକଙ୍କ ମୁହଁରେ ସବୁ କିଛି ଅଛି ସାରେ, ସେଇଥିପାଇଁ ତ ଆପଣଙ୍କୁ ଏଇଠିକି ମୁଁ ଡାକି ଆଣିଛି।
6: ତା ମାନେ ତମ ନଜରରେ ମୁଁ ଅତି ଛୋଟ ଲୋକ, ତମେ ଡାକିଦେଲା ଖଣି ମୁଁ ସଙ୍ଗେ ସଙ୍ଗେ ଚାଲି ଆସିଲି, କି ଆଶ୍ଚର୍ଯ୍ୟ ଲୋକ କିହ ତମେ?
3: ନାହିଁ ସାରେ, ଆପଣ ଆମ ମ୍ୟାନେଜର ବାବୁଙ୍କ ଅନୁରୋଧ ରକ୍ଷା କରି ଏଇଠିକି ଆସିଛନ୍ତି ନା, ନଚେତ ଆପଣଙ୍କ ଭଳି ଲୋକଙ୍କ ପାଦ ଆମର ଏ ସାମାନ୍ୟ ଯାତ୍ରା ପାର୍ଟିରେ ଆଗ ପଡ଼ନ୍ତା ନା।
6: ଜାଣ, ମୋ ନାଁ ରମେଶ ମହାକୁଡ଼, ମୁଁ ଆଜିକୁ 3 ବର୍ଷ ହେଲା ଅନୁମତି ପ୍ରଦାୟକଙ୍କ ବ୍ୟାଚ୍ କ୍ଲାର୍କ ଅଛି। ଆଉ ଏଇ 3 ବର୍ଷ ଭିତରେ ମୁଁ ବହୁତ ବହୁତ ବହୁତ ଯାତ୍ରା ପାର୍ଟି ଦେଖିଛି, କେଡ଼େ କେଡ଼େ ଯାତ୍ରା ପାର୍ଟି ଦେଖିଛି, ହେଲେ ତମ ଭଳି ଗୋଟିଏ ଥାର୍ଡ଼ ଗ୍ରେଡ଼୍ ଯାତ୍ରା ପାର୍ଟି, ଥାର୍ଡ଼ ଗ୍ରେଡ଼୍ ଲୋକଗୁଡ଼ାଙ୍କୁ କେବେ ଦେଖିନଥିଲି। ଓହ, ଏଇଠିକି ଆସି ମୋର 100,000 ଟଙ୍କାର ପ୍ରେଷ୍ଟିଜ୍ଟାକୁ ହରେଇଦେଲି।
5: ମୋଲା ଯା, ଆଦୌ ହରେଇ ନାହାନ୍ତି ସାରେ, ଆପଣ ଜମାରୁ ସେଇଟାକୁ ହରେଇ ନାହାନ୍ତି, ସେଇଟା ଆପଣଙ୍କ ପାଖରେ ଯେମିତି ଥିଲା ସେମିତି ଅଛି। ଆଜ୍ଞା,
4: ଆପଣ ଆଉ ଏମିତି ମୁଟୁ ମୁଟୁ ହେଇକିରି ଚାହିଁଛନ୍ତି କ'ଣ?
1: ଆଚ୍ଛା,
5: ସାରେ 500 ଟଙ୍କା ମାଗୁଥିଲେ,

ଶ୍ରୀକ୍ଷେତ୍ର ମାଧୁରୀ ଆଜି ବିଷୟ ରହିଛି ରଥ ନିର୍ମାଣ ଐତିହ୍ୟ। ଆଲୋଚକ ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ। ଶ୍ରୀକ୍ଷେତ୍ର ମାଧୁରୀ।

0: ରଥଯାତ୍ରା ହେଉଛି ଶ୍ରୀଜଗନ୍ନାଥଙ୍କ ସବୁ ଯାତ୍ରା ସବୁ ଉତ୍ସବ ମଧ୍ୟରେ ସର୍ବପ୍ରଧାନ ଯାତ୍ରା ବା ଏକ ଗଣ ଉତ୍ସବ। ଏହାର ଅନ୍ୟ ନାମ ନବଦିନ ଯାତ୍ରା, ଗୁଣ୍ଡିଚା ଯାତ୍ରା, ନନ୍ଦିଘୋଷ ଯାତ୍ରା, ପତିତପାବନ ଯାତ୍ରା ବା ମହାବେଦୀ ଯାତ୍ରା। ପୁରାଣରେ ବର୍ଣ୍ଣିତ ଅଛି, ମହାପ୍ରଭୁ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଥିଲେ, ଆଷାଢ଼ ମାସ ଶୁକ୍ଳ ଦ୍ୱିତୀୟା ତିଥିରେ ବଡ଼ ଭାଇ ବଳରାମ, ଭଉଣୀ ସୁଭଦ୍ରାଙ୍କ ସହିତ ମୋତେ ରଥ ଆରୋହଣ କରାଇ ନବଯାତ୍ରା ଉତ୍ସବ ସମ୍ପନ୍ନ କରିବ। ଯେଉଁ ସ୍ଥାନରେ ମୁଁ ଆବିର୍ଭୂତ ହୋଇଥିଲି, ଯେଉଁ ସ୍ଥାନରେ ତୁମର ସହସ୍ର ଅଶ୍ୱମେଧ ଯଜ୍ଞର ମହାବେଦୀ ଅବସ୍ଥିତ, ସେହି ସ୍ଥାନକୁ ମୋତେ ବିଜେ କରାଇବ। ଜଗତନାଥଙ୍କ ସେଇ କଥାକୁ ରକ୍ଷା କରି ଆରମ୍ଭ ହୋଇଛି ଏହି ରଥଯାତ୍ରା ମହୋତ୍ସବ। ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ପୃଥକ ପୃଥକ ଭାବରେ ତିନି ଗୋଟି ରଥ ଆରୋହଣ କରି ଗୁଣ୍ଡିଚା ମନ୍ଦିରକୁ ଗମନ କରନ୍ତି। ତେଣୁ ସ୍ୱାଭାବିକ ଭାବରେ ରଥଯାତ୍ରାର ଅନେକ ଦିନ ପୂର୍ବରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ମାଘ ମାସର ବସନ୍ତ ପଞ୍ଚମୀ ତିଥିରୁ ରଥକାଠ ସଂଗ୍ରହର ପ୍ରକ୍ରିୟା ଆରମ୍ଭ ହୁଏ ଏବଂ ଅକ୍ଷୟ ତୃତୀୟ ଦିନ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ଶ୍ରୀଜୀଉଙ୍କ ତିନି ବାଡ଼ରୁ ନୂତନ ରଥ ନିର୍ମାଣ ନିମିତ୍ତ ଆଜ୍ଞାମାଳ ମିଳିଲା ପରେ ତାହା ଯାଇ ରଥ ନିର୍ମାଣ ସ୍ଥାନ ବା ରଥ ଖୋଳାରେ ପହଞ୍ଚିଥାଏ। ତାପରେ ଆରମ୍ଭ ହୁଏ ରଥ ନିର୍ମାଣ। ସମୁଦାୟ ଭାବରେ ରଥକାଠ ସଂଗ୍ରହ, ରଥ ନିର୍ମାଣ କାର୍ଯ୍ୟ ଏକ ପରମ୍ପରାସିଦ୍ଧ ପବିତ୍ର କାର୍ଯ୍ୟ। ଏହି ରଥ ନିର୍ମାଣ କାର୍ଯ୍ୟର ଐତିହ୍ୟ ଓ ସାମ୍ପ୍ରତିକତା ସମ୍ପର୍କରେ ଆଜିର ଆଲୋଚନା କରୁଛନ୍ତି ସୁରେନ୍ଦ୍ର କୁମାର ମିଶ୍ର।
1: ପ୍ରାଚୀନ କାଳରେ ରଥ ନିର୍ମାଣ ସହିତ ଯେଉଁ ସେବକମାନେ ସମ୍ପୃକ୍ତ ରହୁଥିଲେ ସେମାନଙ୍କୁ ନେଇ ସାତଟି ନିଯୋଗ ପ୍ରଥମେ ସୃଷ୍ଟି ହୋଇଥିବାର ଐତିହ୍ୟ ଦୃଷ୍ଟିକୁ ଆସେ। ସେମାନଙ୍କୁ କୁହାଯାଉଥିଲା ସପ୍ତ ରଥକାର। ସେମାନେ ହେଲେ ଗୁଣାକାର, ରଥର ସେମାନେ ହେଉଛନ୍ତି ମୁଖ୍ୟ ସ୍ଥପତି, ରଥର ପ୍ରତ୍ୟେକ ଅଂଶର ମାପ ସେଇମାନେ ହିଁ ନିର୍ଦ୍ଧାରଣ କରନ୍ତି। ଦ୍ୱିତୀୟ ହେଉଛନ୍ତି ମୁଖ୍ୟ ରଥକାର, ରଥର ମୁଖ୍ୟ ଅଂଶଗୁଡ଼ିକର ସେମାନେ ହେଉଛନ୍ତି ନିର୍ମାଣକାରୀ। ତୃତୀୟ ହେଉଛନ୍ତି ଲୌହକାର, ରଥ ନିର୍ମାଣ ପାଇଁ ମହାରଣାମାନେ ଆବଶ୍ୟକ କରୁଥିବା ହତିଆର ଓ ରଥରେ ବ୍ୟବହୃତ ଅନ୍ୟାନ୍ୟ ଲୌହ ସାମଗ୍ରୀର ନିର୍ମାଣ କରିଥାନ୍ତି ଏମାନେ। ଚତୁର୍ଥ ହେଉଛନ୍ତି ଛେକକାର, ରଥ କାଠକୁ କ୍ରମାନ୍ୱୟରେ ଛେକ ମାରନ୍ତି ଓ ନିର୍ମାଣ ବେଳେ ଯୋଗାଇ ଦିଅନ୍ତି। ପଞ୍ଚମ ହେଉଛନ୍ତି ରୂପକାର, ରଥର ପାର୍ଶ୍ୱ ବିଗ୍ରହମାନଙ୍କ ସମେତ ସାରଥୀ ଓ ଅଶ୍ୱମାନଙ୍କର ସେହିମାନେ ହିଁ ନିର୍ମାଣ କରିଥାନ୍ତି। ଚିତ୍ରକାର, ରଥର ସମସ୍ତ କାର୍ଯ୍ୟ ଏହି ଚିତ୍ରକାରମାନେ କରିଥାନ୍ତି। ସେହିଭଳି ସପ୍ତମ ନିଯୋଗ ହେଉଛି ସୂତିକାର ନିଯୋଗ, ରଥର ସମସ୍ତ ଦରଜି କାମ ଏହିମାନେ ହିଁ କରିଥାନ୍ତି।

ପ୍ରଥମେ ରଥ ନିର୍ମାଣ ସହିତ ସାତୋଟି ନିଯୋଗ ସମ୍ପୃକ୍ତ ଥିଲା। ପରବର୍ତ୍ତୀ କାଳରେ ଆବଶ୍ୟକତା ଅନୁଯାୟୀ ଏହି ସପ୍ତ ରଥ ନିର୍ମାଣ ସହିତ 36 ପ୍ରକାରର ସେବକ ସମ୍ପୃକ୍ତ ହୋଇଥିଲେ। ଏହାଙ୍କୁ ରଥ ନିର୍ମାଣର 36 ନିଯୋଗ କୁହାଯାଇଥାଏ। ରଥ ନିର୍ମାଣର ସେହି 36 ନିଯୋଗ ମାନେ ହେଲେ ରଥକାର ନାୟକ, ତଳ ବଢ଼େଇ, ଭାଇ ବଢ଼େଇ, ରୂପଖଞ୍ଜା ବଢ଼େଇ, ମୁଣ୍ଡିମରା ବଢ଼େଇ, ତାମ୍ବରା, କରତିଆ, ଗରଗରିଆ, ଦିହୁଡ଼ିଆ, ପିଣ୍ଡିକିଆ, ଜୌଶାଳିଆ, ଖୁଣ୍ଟିଆ, ପହଣ୍ଡିଆ, ଦୋଳିଆ, ଜଗିଆ, ବଡ଼କାଠିଆ, ରଥ ଜଗିଆ, ରଥ ଘଣ୍ଟୁଆ, ରଥ ମୁଦୁଲି, ରଥ ବଜନ୍ତ୍ରୀ, ରଥ ଖରକା, ରଥ ଦଳେଇ, ରଥ ଭୋଇ, ରଥ ପାଇକ, ଚୋପଦାର, ଚିତ୍ରକାର, ଧ୍ୱଜକର, ଛତ୍ରକାର, ଚକ ଅପସାରୀ, ଦରଜି, ସୁତୁଲି, କମାର, ଦୌଡ଼ିବଳା, ରଥଚାପ ଦଳେଇ, ବୈଠାରୁ ଓ ଡାହୁକ।

0: ରଥଯାତ୍ରାରେ ତିନୋଟି ରଥର ନିର୍ମାଣ ରଥ ନିର୍ମାଣ ପଦ୍ଧତି ନାମକ ଏକ ନିର୍ଦ୍ଦିଷ୍ଟ ଶାସ୍ତ୍ର ଗ୍ରନ୍ଥ ଅବଲମ୍ବନରେ କରାଯାଏ। ରଥର ନିମ୍ନ ଭାଗଠାରୁ ଶୀର୍ଷ ଦେଶ ପର୍ଯ୍ୟନ୍ତ ବିଭିନ୍ନ ଅଂଶର ନାମ ହେଉଛି ଚକ, ଦଣ୍ଡିଆ, ଅର, ବାଙ୍କି, ହଂସପଟା, କଣି, ଶଙ୍ଖଦ୍ୱାର, ଜାଲି, ଗାଙ୍ଗପଟା, ସିଂହାସନ, କନକ ମୁଣ୍ଡାଇ, ଭୂମି, ଷୋଳନାହାକ, ମକର ଦଣ୍ଡା, ବସନ୍ତ, ଦୁଆର ଘୋଡ଼ା, ସାରଥି ପିଡ଼, କୁମ୍ଭପଟି, ରାହୁପଟି, ଆଠନାହାକା, ବାଙ୍କି, ପିଡ଼, ଚାଷୀପଟା, ଦଣ୍ଡା, ପାରାଭାଡ଼ି, ଖପୁରୀ, ପାଦ, ଓଲଟଶୁଆ, ଦଧିନଉତି, କଳସ, କଣ୍ଠି, ଦଣ୍ଡ, ଚକ୍ର ଓ କପିକେତନ।
1: ସେତେବେଳେ ଗୋଟେ ସେବା ଥିଲା ଅବିର ଚଳା ନାୟକ। ଏହି ସେବକ ପଞ୍ଚୁଦଳରେ ଦଶପଲା ରାଜବାଟିକୁ ଅବିର ନେଇଯାଉଥିଲେ। ଦ୍ୱିତୀୟ ସେବକ ଥିଲେ କାଠକଟା ପାଇକ। ରାଜାଙ୍କ ହୁକୁମନାମା ନେଇ କାଠ ପାଇଁ ଦଶପଲା ରାଜାଙ୍କ ନିକଟକୁ ସେମାନେ ଯାଉଥିଲେ। ତୃତୀୟ ଥିଲା ଚର୍ଚ୍ଚେଇତ ପାଇକ। ଶ୍ରୀ ଜଗନ୍ନାଥଙ୍କ ଆଜ୍ଞାମାଳ ଧରି ଦଶପଲା ଓ ରଣପୁର ଯାଆନ୍ତି କାଠ କାଟିବାର ନିମନ୍ତ୍ରଣ ନେଇ। ସେଭଳି କାଠ କଟୁଆଳ ନାୟକ ଶୁଭଦିନରେ କାଠ କଟାଇବାର ବ୍ୟବସ୍ଥା କରନ୍ତି। କାଠ ପଟାଳି ଦଳେଇ ଶ୍ରୀ ଜଗନ୍ନାଥଙ୍କ ପତାକା ନେଇ ନଈରେ କାଠଗଣ୍ଡିଗୁଡ଼ିକୁ ପଟାଳି କରି ଛାଡ଼ନ୍ତି। ଭେଳା ଦଳେଇ କାଠଗଣ୍ଡିଗୁଡ଼ିକୁ ତିଥିବାର ଦେଖି ଭେଳା କରନ୍ତି। ପଟାଳି ଲେଙ୍କା ଶ୍ରୀ ଜଗନ୍ନାଥଙ୍କ ଆଜ୍ଞାମାଳ ନେଇ କାଠକଟା ସ୍ଥାନକୁ ପୂର୍ବରୁ ଯାଇ ରହିଥାନ୍ତି। କାଠ ପଟାଳି ଘଣ୍ଟୁଆ କାଠ ପଟାଳି ଉପରେ ବସି ଘଣ୍ଟା ବଜାଇ ନଦୀରେ ଆସନ୍ତି। କାଠ ଗଣତିଆ ପୁରୀ ନିକଟସ୍ଥ ହୁଳୁହୁଳିଆ ପୋଲ ନିକଟରେ ପଟାଳି ଲାଗିଲେ କାଠଗଣ୍ଡି ଗଣତି କରି ରଖନ୍ତି। ମୂଷା ନଈ କୂଳରେ ଏହି ହୁଳୁହୁଳିଆ ପୋଲଟି ମୂଷା ନଈ କୂଳରେ ଅବସ୍ଥିତ ହୁଳୁହୁଳିଆ ଘାଟ ନାମରେ ପୂର୍ବରୁ ପରିଚିତ ଥିଲା। କାଠ ପଟାଳି ଜଗୁଆ କାଠଗଣ୍ଡି ଭାସି ନ ଯିବା ପାଇଁ ବ୍ୟବସ୍ଥା କରି ଘାଟରେ ଜଗି ରହନ୍ତି। ମଠ ଶଗଡ଼ିଆ ଓଡ଼ିଆ ମଠ ଏବଂ ରାଘବ ଦାସ ମଠରୁ ଖେଇ ପାଇ ହୁଳୁହୁଳିଆ ଘାଟ ଠାରୁ ରଥ ଖଳା ଅର୍ଥାତ୍ ବଡ଼ଦାଣ୍ଡକୁ ଶଗଡ଼ରେ କାଠ ବୁହନ୍ତି। ସେହିଭଳି ଗଜନାୟକ ସୁଆଁସିଆ ଖଳା ଜଗୁଆ ରଥ ଅମିନ ରଥଖଳା ନାୟକ ରଥଖଳା ପରିଛା ରଥଖଳା ଦିହୁଡ଼ିଆ ଅନୁକୂଳ ବଢ଼େଇ ଦେଉଳ ପୁରୋହିତ ପାହି ମହାରଣା ସହଯୋଗୀ ତୁମ୍ବାକଟା ମହାରଣା କରତିଆ ଓଳମ ଭେଣ୍ଡିଆ ନାହାକବସାଣ ବଢ଼େଇ ରଥ ଭୋଇ ଏଥିରେ ସମ୍ପୃକ୍ତ ରହୁଥିଲେ।

0: ଶ୍ରୀଜଗନ୍ନାଥଙ୍କ ରଥର ନାମ ନନ୍ଦିଘୋଷ। ଏହାର ଉଚ୍ଚତା 33.5 ଆଙ୍ଗୁଳ। 832 ଖଣ୍ଡ କାଠରେ ଏହା ନିର୍ମିତ। ଏହାର 16 ଚକ, ପ୍ରତ୍ୟେକ ଚକର ବ୍ୟାସ 7 ଫୁଟ। ଏହି ରଥର ରକ୍ଷକ ହେଉଛନ୍ତି ସ୍ୱୟଂ ଗରୁଡ଼। ବଳଭଦ୍ରଙ୍କ ରଥର ନାମ ତାଳଧ୍ୱଜ। ଏହାର ଉଚ୍ଚତା 32.10 ଆଙ୍ଗୁଳ। 763 ଖଣ୍ଡ କାଠ ଦ୍ୱାରା ଏହା ନିର୍ମିତ। ଏହାର 14 ଚକ, ପ୍ରତ୍ୟେକ ଚକର ବ୍ୟାସ 6.5 ଫୁଟ। ଏହି ରଥର ରକ୍ଷକ ହେଉଛନ୍ତି ଶେଷାବତାର। ମା ଶ୍ରୀ ଶ୍ରୀ ସୁଭଦ୍ରା ଦେବୀଙ୍କ ରଥର ନାମ ଦର୍ପଦଳନ, ଦେବଦଳନ ବା ପଦ୍ମଧ୍ୱଜ। ଏହାର ଉଚ୍ଚତା 31 ହାତ, 593 ଖଣ୍ଡ କାଠରେ ନିର୍ମିତ। ଏହି ରଥର ଚକ ସଂଖ୍ୟା 12, ପ୍ରତ୍ୟେକ ଚକର ବ୍ୟାସ 6 ଫୁଟ। ଆଉ ଏ ରଥର ରକ୍ଷକ ହେଉଛନ୍ତି ଜୟଦୁର୍ଗା।
1: ମୋଟାମୋଟି ଭାବରେ 4 ବର୍ଗର ଲୋକଙ୍କ ସହିତ ମଠ, ଜାଗା, ଗୁରୁଜ, ଗଡ଼, କୋର୍ଟ, ଇଏ ସମସ୍ତେ ରଥ ନିର୍ମାଣ ଏବଂ ରଥଯାତ୍ରା ସହିତ ସମ୍ପୂର୍ଣ୍ଣ ଭାବରେ ସହଯୋଗ କରିବା ଫଳରେ ଏହି ରଥ ଉତ୍ସବ ଏକ ଗଣମହୋତ୍ସବରେ ପରିଣତ ହୋଇଥିଲା ଏବଂ ଏହି ଗଣମହୋତ୍ସବ ଏବେ ବି ପରିଣତ ଅଛି ଏବଂ ସମସ୍ତେ ଏହା ସହିତ କୌଣସି ଆକାରରେ ସମ୍ପୃକ୍ତ ଅଛନ୍ତି।

ଶ୍ରୀଜଗନ୍ନାଥଙ୍କ ରଥ ନନ୍ଦିଘୋଷରେ ଯୋଚା ଯାଇଥିବା ଘୋଡ଼ାମାନଙ୍କର ନାମ ହେଲା ରୁଚିକା, ମୋଚିକା, ସୁକ୍ଷ୍ମା ଓ ଅମୃତା। ଏମାନଙ୍କର ବର୍ଣ୍ଣ ହେଉଛି ଧଳା। ଜଗନ୍ନାଥଙ୍କ ରଥରେ ପାର୍ଶ୍ୱ ଦେବତା ବରାହ, ଗୋବର୍ଦ୍ଧନ, କୃଷ୍ଣ, ଗୋପୀକୃଷ୍ଣ, ରାମ ଓ ନାରାୟଣ, ତ୍ରିବିକ୍ରମ, ହନୁମାନ ଓ ରୁଦ୍ର ଅଧିଷ୍ଠିତ ହୁଅନ୍ତି। ରଥର ଦ୍ୱାର ଦେଶରେ ଇନ୍ଦ୍ର, ବ୍ରହ୍ମା ଏବଂ ସପ୍ତର୍ଷି ସ୍ଥାନ ଲାଭ କରନ୍ତି। ବଳଦେବ ରଥ ବା ତାଳଧ୍ୱଜ ରଥ ହେଉଛି ବଡ଼ ଠାକୁରଙ୍କର। ଏଥିର ସାରଥିଙ୍କୁ ସୁଦୁମ୍ନ କୁହାଯାଏ। ଏଥିରେ ଯୋଚା ଯାଇଥିବା ଚାରିଗୋଟି ଘୋଡ଼ାର ନାମ ହେଲା ସ୍ଥିରା, କୃତି, ସ୍ଥିତି ଓ ସିଦ୍ଧା। ଏହି ଘୋଡ଼ାମାନଙ୍କର ବର୍ଣ୍ଣ କଳା। ପାର୍ଶ୍ୱ ଦେବତା ଭାବରେ ବଡ଼ ଠାକୁରଙ୍କ ରଥର ଦକ୍ଷିଣ ପାର୍ଶ୍ୱରେ ଗଣେଶ, କାର୍ତ୍ତିକେୟ, ସର୍ବମଙ୍ଗଳା, ପଶ୍ଚାଦ ପଟରେ ପ୍ରଲମ୍ବଗ୍ନ, ହଳାୟୁଧ ଓ ମୃତ୍ୟୁଞ୍ଜୟ, ବାମ ଭାଗରେ ନାଟାମ୍ବର, ମହେଶ୍ୱର, ଶେଷଦେବ ବିରାଜମାନ ଥାନ୍ତି। ବଳଭଦ୍ରଙ୍କ ରଥର ଦ୍ୱାର ଦେଶରେ ରୁଦ୍ର, ସାତ୍ୟକୀ ଏବଂ ଅଷ୍ଟବସୁ ଅବସ୍ଥାନ କରନ୍ତି। ମାତା ସୁଭଦ୍ରାଙ୍କ ରଥ ଦେବୀ ରଥ, ଦେବଦଳନ ବା ପଦ୍ମଧ୍ୱଜ। ଏହି ରଥର ଅଶ୍ୱମାନଙ୍କର ନାମ ହେଲା ଅଧର୍ମ, ଅଜ୍ଞାନ, ଅପରାଜିତା ଓ ଦୋତିନୀ। ପାର୍ଶ୍ୱ ଦେବତା ଭାବରେ ରଥର ଦକ୍ଷିଣ ଭାଗରେ ଚଣ୍ଡୀ, ଚାମୁଣ୍ଡା, ଉଗ୍ରତାରା, ପଛପଟେ ବନଦୁର୍ଗା, ଶୁଳିଦୁର୍ଗା ଓ ବାରାହୀ, ବାମପଟେ ଶ୍ୟାମାକାଳୀ, ମଙ୍ଗଳା ଓ ବିମଳା ଅବସ୍ଥାନ କରନ୍ତି। ସୁଭଦ୍ରାଙ୍କ ରଥର ଦ୍ୱାର ଦେଶରେ ଶ୍ରୀଦେବୀ ଓ ଭୂଦେବୀ ଏବଂ ଅଷ୍ଟଭୈରବ ରହନ୍ତି। ଏହି ତିନି ମୂର୍ତ୍ତିଙ୍କ ବ୍ୟତୀତ ରଥଯାତ୍ରାରେ ସୁଦର୍ଶନ ସୁଭଦ୍ରାଙ୍କ ରଥରେ ବିଜେ ହୁଅନ୍ତି।

ଶ୍ରୀକ୍ଷେତ୍ରରେ ଚତୁର୍ଥା ମୂର୍ତ୍ତିଙ୍କ ତିନି ରଥର ନିର୍ମାଣ ଓ ଐତିହ୍ୟ ବହୁ ପ୍ରାଚୀନ ଏବଂ ପାରମ୍ପରିକ। ବିଭିନ୍ନ ସେବକଙ୍କ ଶ୍ରମ, ସେବା, ଅର୍ଚ୍ଚନାରେ ନିର୍ମିତ ଏହି ରଥ ଭକ୍ତି ବିଜଡ଼ିତ ଜନମାନସକୁ ପ୍ରତିବର୍ଷ ଆନ୍ଦୋଳିତ କରେ, ବିମୋହିତ କରେ ବଳଦାଣ୍ଡରେ।

0: ଆପଣମାନେ ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ, ବିଷୟ ରହିଥିଲା ରଥ ନିର୍ମାଣ ଐତିହ୍ୟ। ଆଲୋଚକ ଥିଲେ ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ।
1: ଆପଣମାନେ ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ରଚନା, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଓ ଡକ୍ଟର ଶାନ୍ତନୁ କୁମାର ରଥ।

ବୋଧିଦ୍ରୁମ ବା ଅଶ୍ୱତ୍ଥ ଗଛ ତଳେ କଅଁଳପତ୍ରରେ ବସାଇଲେ ହନୁମାନ ରାମ ଲକ୍ଷ୍ମଣଙ୍କୁ। ବିକର୍ତ୍ତନ ସୂତ ଅର୍ଥାତ୍ ସୂର୍ଯ୍ୟସୂତ ସୁଗ୍ରୀବ କହିଲେ, ବିଧିବଶେ ବା ଦୈବ ଯୋଗେ ବାନର ରୁକ୍ଷ ରାଜା ସ୍କନ୍ଦ ବା କାର୍ତ୍ତିକେୟଙ୍କ ବନରେ ପଶି ପୁରାଣ ବର୍ଣ୍ଣିତ ପାର୍ବତୀଙ୍କ ଶାପ ହେତୁ ପୁରୁଷ ରୂପ ଛାଡ଼ି ସ୍ତ୍ରୀ ହୋଇଗଲେ। ପୃଷା ବା ଇନ୍ଦ୍ର ଓ ଭାନୁ ବା ସୂର୍ଯ୍ୟ ତାଙ୍କୁ ଦେଖି ମୋହିତ ହେବାରୁ ଉଭୟଙ୍କ ଔରସରୁ ଜାତ ହେଲେ ବାଳୀ ଓ ସୁଗ୍ରୀବ। ପାର୍ବତୀଙ୍କ ବନରୁ ଏ ଦୁହିଁକୁ ଉଦ୍ଧାର କରି ବନରୁ ହୋଦ୍ଭବ ଅର୍ଥାତ୍ ପଦ୍ମରୁ ଉଦ୍ଭବ ହୋଇଥିବା ବ୍ରହ୍ମା କିସ୍କିନ୍ଦା ରାଜା ଖଡ଼ିଦଙ୍କୁ ଏ ଦୁହିଁକୁ ସମର୍ପିଦେଲେ। ବାଳୀ ହେଲା ଯୁବରାଜ, ତାର ସମକକ୍ଷ ଯୋଦ୍ଧା କେହି ନଥିଲା। ଦୁନ୍ଧୁବି ରାକ୍ଷସ ତା ସହିତ ବାଦ କରି ପରାଜିତ ହେଲା। ବାମ ହାତରେ ତା ପାଦ ଧରି ବୁଲାଇଲା ବାଳୀ, ତା ନାକରୁ ରକ୍ତ ବହି ମତଙ୍ଗ ଋଷି ଥିବା ଋଷ୍ୟମୁଖ ପର୍ବତରେ ପଡ଼ିବାରୁ ଋଷି ସାପ ଦେଲେ, ଏ ପର୍ବତକୁ ଆସିଲେ ତୋର ମୃତ୍ୟୁ। ତାର ଭ୍ରାତା ସଙ୍ଗରେ ଯୁଦ୍ଧ କରିବାରୁ ପାତାଳକୁ ଯାଇଥିବା ଗର୍ତ୍ତରୁ ରକ୍ତ ବୋହିଲା। ବାଳୀ ନାଶଗଲା ଭାବି ଦୁଃଖରେ ମୁଁ ଫେରିଲି। ମୋର ଅଭିଷେକ ହେଉଥିବା ବେଳେ ବାଳୀ ପହଞ୍ଚି ମୋ ପତ୍ନୀକୁ ନେଇଗଲା। ମୋତେ ଜୀବନରେ ମାରିଦେବାକୁ ବସିଥିଲା, ଏ ପର୍ବତକୁ ଆସି ମୁଁ ବଞ୍ଚିଯାଇଛି।

ଆପଣମାନେ ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ରଚନା। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଓ ଡକ୍ଟର ଶାନ୍ତନୁ କୁମାର ରଥ। ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଚଳଚ୍ଚିତ୍ର

ଆପଣମାନେ ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଏଥର ଚଳଚ୍ଚିତ୍ର ବିଲୁ ଗୀତଟିକୁ ଗାଇଛନ୍ତି ସୋହମ, ଅକ୍ରିତ ଏବଂ ମୋନାଲି। ଗୀତଟିକୁ ଲେଖିଛନ୍ତି ଗୁଲଜାର ଏବଂ ସଙ୍ଗୀତରେ ସଜେଇଛନ୍ତି ପ୍ରୀତମ।

ଏଥର ଚଳଚ୍ଚିତ୍ର ବେସରମ୍ ଗୀତଟିକୁ ଗାଇଛନ୍ତି ଶ୍ରେୟା ଘୋଷାଲ ଏବଂ ସୋନୁ ନିଗମ। ଗୀତଟିକୁ ଲେଖିଛନ୍ତି ନିଖତ ଖାନ ଏବଂ ସଙ୍ଗୀତରେ ସଜେଇଛନ୍ତି ଲଲିତ ପଣ୍ଡିତ।

ଏଥର ଚଳଚ୍ଚିତ୍ର ହମ୍ ତୁମ୍ ଗୀତଟିକୁ ଗାଇଛନ୍ତି ଅଲକା ୟାଗ୍ନିକ ଏବଂ ବବୁଲ ସୁପ୍ରିୟୋ। ଗୀତଟିକୁ ଲେଖିଛନ୍ତି ପ୍ରସୂନ ଯୋଶୀ। ଗୀତଟିକୁ ସଙ୍ଗୀତରେ ସଜେଇଛନ୍ତି ଯତୀନ ଲଲିତ।

ଆପଣମାନେ ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ଭବାନୀପାଟଣା ଏଥର ଶୁଣନ୍ତୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ଚଳଚ୍ଚିତ୍ର ତୁ ମୋ ଆରମ୍ଭ ତୁ ମୋ ଶେଷ ଗୀତଟିକୁ ଗାଇଛନ୍ତି ଜାଭେଦ ଅଲ୍ଲୀ। ଗୀତଟିକୁ ଲେଖିଛନ୍ତି ମୋହିତ ଚକ୍ରବର୍ତ୍ତୀ। ସଙ୍ଗୀତରେ ସଜେଇଛନ୍ତି ବୈଦ୍ୟନାଥ ଦାସ।

ଆପଣମାନେ ଶୁଣୁଥିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ଏଥର ଚଳଚ୍ଚିତ୍ର ମନ ରହିଗଲା ତୁମରିଠାରେ ଗୀତଟିକୁ ଗାଇଛନ୍ତି ଇରା ମହାନ୍ତି। ଗୀତଟିକୁ ଲେଖିଛନ୍ତି ଏବଂ ସଙ୍ଗୀତରେ ସଜେଇଛନ୍ତି ସ୍ୱରୂପ ନାୟକ।

ଆପଣମାନେ ଶୁଣୁଥିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ଏଥର ଚଳଚ୍ଚିତ୍ର ପାଗଳ କରିଛି ପାଉଁଜି ତୋର ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ ଏବଂ ନିବେଦିତା। ଗୀତଟିକୁ ଲେଖିଛନ୍ତି ଶ୍ରୀକାନ୍ତ ଗୌତମ। ଗୀତଟିକୁ ସଙ୍ଗୀତରେ ସଜେଇଛନ୍ତି ପ୍ରେମାନନ୍ଦ।

ଆପଣମାନେ ଶୁଣୁଥିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡ଼ିୟମ ୱେବ୍ରେ 248 meter ତଥା 1206 kHz ଯୋଗେ, FM-ରେ 100.3 MHz ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆର୍ ଆପ୍ ମାଧ୍ୟମରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଏଥର ଶୁଣନ୍ତୁ ହିନ୍ଦୀ ଏବଂ ପରେ ପରେ ଶୁଣିପାରିବେ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶୁଣିପାରିବେ ଏହି ବିଜ୍ଞାପନ ବିରତି ପରେ।

ସୁମଧୁର ଗୀତ ସହ ସ୍ଥାନୀୟ ଖବରକୁ ନେଇ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକାର ଏହି ସୁନ୍ଦର ଅଧ୍ୟାୟକୁ ଆପଣ ସମସ୍ତଙ୍କୁ ସ୍ୱାଗତ ଏବଂ ଶୁଭେଚ୍ଛା। ନମସ୍କାର, ଆଜିର ଉପସ୍ଥାପନାରେ ମୁଁ ଲିପ୍ସା ମହାରଣା। ଶ୍ରୋତାବନ୍ଧୁ, ଆଜି ହେଉଛି ଆଷାଢ଼ କୃଷ୍ଣପକ୍ଷ ତୃତୀୟ ତିଥି, 1948 ଶତାବ୍ଦ, ବିକ୍ରମ ସମ୍ବତ 2083। ଆଜି ଶୁକ୍ରବାର, ଜୁଲାଇ ମାସର 3 ତାରିଖ। ଶ୍ରୋତାବନ୍ଧୁ, ଆଉ ଡେରି ନକରି କାର୍ଯ୍ୟକ୍ରମର ଆରମ୍ଭରେ ଶୁଣିନେବା ଏକ ସୁନ୍ଦର ମନପସନ୍ଦର ଗୀତ।

ನಿಳಾಚಳ ನಿವಾಸಾಯ ನಿತ್ಯಾಯ ಪರಮಾತ್ಮನೆ ಬಲಭದ್ರ ಸುಭದ್ರಾಭ್ಯಂ ಜಗನ್ನಾಥಾಯತಿ ನಮಃ. ನಿಳಾಚಳರೆ ବାସ କରୁଥିବା ନିତ୍ୟ ଏବଂ ପରମାତ୍ମା ସ୍ୱରୂପ ବଳଭଦ୍ର ଓ ସୁଭଦ୍ରାଙ୍କ ସହ ବିରାଜମାନ ପ୍ରଭୁ ଜଗନ୍ନାଥଙ୍କୁ ମୋର କୋଟି କୋଟି ପ୍ରଣାମ। ଜୟ ଜଗନ୍ନାଥ। ଶ୍ରୋତାବନ୍ଧୁ, ଆସନ୍ତୁ ଜାଣିବା ଜଗତର ନାଥ ଜଗନ୍ନାଥଙ୍କର ରଥ ନନ୍ଦିଘୋଷ ସମ୍ପର୍କରେ ଏବଂ ଜାଣିବା ଏହାର ବିଶେଷତ୍ୱ କ'ଣ ରହିଛି। ରଥଯାତ୍ରା କଥା ଉଠିଲେ ସର୍ବପ୍ରଥମେ ମନକୁ ଆସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିରାଟ ଓ ଭବ୍ୟ ରଥ ନନ୍ଦିଘୋଷ। ଶ୍ରୀଜଗନ୍ନାଥ ଏହି ରଥ କେବଳ ଏକ ରଥ ନୁହେଁ, ବରଂ ଏହା ଓଡ଼ିଶାର ମାଧ୍ୟାତ୍ମିକ ପରମ୍ପରା, କଳା, ସଂସ୍କୃତି ଓ ଭକ୍ତିଭାବର ଏକ ଅନନ୍ୟ ପ୍ରତୀକ। ଏହି ନନ୍ଦିଘୋଷ ଶବ୍ଦଟି ଦୁଇଟି ଶବ୍ଦରୁ ଗଠିତ। ନନ୍ଦୀ ଅର୍ଥାତ୍ ଆନନ୍ଦ, ହର୍ଷ ବା ମଙ୍ଗଳ, ଏବଂ ଘୋଷର ଅର୍ଥ ଘୋଷଣା ବା ଧ୍ୱନି। ଅର୍ଥାତ୍ ଯେଉଁ ରଥ ସମଗ୍ର ବିଶ୍ୱରେ ଆନନ୍ଦ, ମଙ୍ଗଳ ଓ ଭକ୍ତିର ବାର୍ତ୍ତା ପ୍ରସାର କରେ ତାହାକୁ ନନ୍ଦିଘୋଷ ବୋଲି କୁହାଯାଏ। ଯେତେବେଳେ ମହାପ୍ରଭୁ ନିଜ ଭକ୍ତମାନଙ୍କ ମଧ୍ୟକୁ ଆସିବା ପାଇଁ ଏହି ରଥରେ ଆରୋହଣ କରନ୍ତି, ସେତେବେଳେ ସମଗ୍ର ପରିବେଶ ଭକ୍ତି, ଆନନ୍ଦ ଓ ଉଲ୍ଲାସରେ ଭରିଯାଏ। ଏହି କାରଣରୁ ଏହାର ନାମ ନନ୍ଦିଘୋଷ ହୋଇଥିବା ବୋଲି କୁହାଯାଇଛି। ଏହି ନନ୍ଦିଘୋଷ ରଥକୁ ଗରୁଡ଼ ଧ୍ୱଜ, କପିଳ ଧ୍ୱଜ ଓ ଚକ୍ରଧ୍ୱଜ ନାମରେ ମଧ୍ୟ ଜଣାଯାଏ। ଏହା ତିନୋଟି ରଥ ମଧ୍ୟରୁ ସର୍ବବୃହତ୍ ରଥ। ଏହି ରଥରେ 16 ଚକ ରହିଥାଏ ଏବଂ ପ୍ରତ୍ୟେକ ଚକର ବ୍ୟାସ ପ୍ରାୟତଃ 7 ଫୁଟ। ରଥର ଉଚ୍ଚତା ପ୍ରାୟ 45 ଫୁଟ ହୋଇଥାଏ। ଲାଲ ଓ ହଳଦିଆ ରଙ୍ଗର ବସ୍ତ୍ରରେ ସୁସଜ୍ଜିତ ଏହି ରଥ ଶକ୍ତି, ଜ୍ଞାନ ଓ ଐଶ୍ୱର୍ଯ୍ୟର ପ୍ରତୀକ ଭାବରେ ପରିଗଣିତ। ନନ୍ଦିଘୋଷ ରଥର ସାରଥି ହେଲେ ଦାରୁକ। ଏହାକୁ ଟାଣୁଥିବା 4 ଘୋଡ଼ାର ନାମ ହେଉଛି ଶଙ୍ଖ, ବଳାହକ, ଶ୍ୱେତ ଓ ହରିଦାସ। ରଥର ଧ୍ୱଜାର ନାମ ହେଉଛି ତ୍ରୈଲୋକ୍ୟ ମୋହିନୀ। ଏହି ଧ୍ୱଜା 3 ଲୋକରେ ମହାପ୍ରଭୁଙ୍କ ମହିମା ଓ ପ୍ରଭାବର ପ୍ରତୀକ ବୋଲି ବିଶ୍ୱାସ କରାଯାଏ। ନନ୍ଦିଘୋଷ ରଥର ଆଉ ଏକ ବିଶେଷତା ହେଉଛି ଯେ ପ୍ରତିବର୍ଷ ଏହାକୁ ନୂତନ କାଠରେ ନିର୍ମାଣ କରାଯାଏ। ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ ଏବଂ ପାରମ୍ପରିକ ବିଧିବିଧାନ ଅନୁସାରେ ମହାରଣା ସେବକମାନେ ଏହି ଦାୟିତ୍ୱ ପାଳନ କରିଥାନ୍ତି। ଏହି ପରମ୍ପରା ଶତାବ୍ଦୀ ଶତାବ୍ଦୀ ଧରି ଅବିଚ୍ଛିନ୍ନ ଭାବରେ ଚାଲିଆସୁଛି। ଶ୍ରୋତାବନ୍ଧୁ, ଆହୁରି ଜାଣିବା ଆଉ 2 ରଥ ବିଷୟରେ, ତା ପୂର୍ବରୁ ଏହି ସୁନ୍ଦର ଗୀତଟିଏ।

ଆସନ୍ତୁ ଜାଣିବା ପ୍ରଭୁ ବଳଭଦ୍ରଙ୍କର ତାଳଧ୍ୱଜ ରଥ ସମ୍ପର୍କରେ। ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ନନ୍ଦିଘୋଷ ରଥ ପରି ପ୍ରଭୁ ବଳଭଦ୍ରଙ୍କର ତାଳଧ୍ୱଜ ରଥ ମଧ୍ୟ ଅତ୍ୟନ୍ତ ଆକର୍ଷଣୀୟ ଓ ଗୌରବମୟ। ଶକ୍ତି, ସାହସ, ଧୈର୍ଯ୍ୟ ଓ ନ୍ୟାୟର ପ୍ରତୀକ ଭାବରେ ପରିଚିତ ପ୍ରଭୁ ବଳଭଦ୍ର ଏହି ଭବ୍ୟ ରଥରେ ବିରାଜମାନ ହୋଇ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି। ପ୍ରଭୁ ବଳଭଦ୍ରଙ୍କର ରଥର ନାମ ତାଳଧ୍ୱଜ, ତାଳ ଅର୍ଥାତ୍ ତାଳଗଛ ଏବଂ ଧ୍ୱଜ ଅର୍ଥାତ୍ ପତାକା ବା ଚିହ୍ନ। ପୁରାଣ ଏବଂ ଲୋକବିଶ୍ୱାସ ଅନୁଯାୟୀ ପ୍ରଭୁ ବଳଭଦ୍ରଙ୍କର ରଥରେ ତାଳଗଛର ପ୍ରତୀକ ଅଙ୍କିତ ଥିବାରୁ ଏହାର ନାମ ତାଳଧ୍ୱଜ ହୋଇଛି। ତାଳଗଛ ଯେପରି ଝଡ଼ ଓ ବର୍ଷାରେ ଭାଙ୍ଗି ପଡ଼େ ନାହିଁ, ଛିଡ଼ା ହୋଇ ରହିଥାଏ, ସେହିପରି ପ୍ରଭୁ ବଳଭଦ୍ରର ଶକ୍ତି ସ୍ଥିରତା ଓ ସୁରକ୍ଷାର ପ୍ରତୀକ ଭାବରେ ପୂଜିତ ହୁଅନ୍ତି। ତାଳଧ୍ୱଜ ରଥରେ 14 ଚକ ରହିଥାଏ ଏବଂ ଏହାର ଉଚ୍ଚତା ପ୍ରାୟ 44 ଫୁଟ। ଲାଲ ଓ ସବୁଜ ରଙ୍ଗର ବସ୍ତ୍ରରେ ସୁସଜ୍ଜିତ ଏହି ରଥ ଶକ୍ତି ପ୍ରକୃତି ଓ ସମୃଦ୍ଧିର ପ୍ରତୀକ। 3 ରଥ ମଧ୍ୟରୁ ଏହାର ଉଚ୍ଚତାକୁ ଦେଖି ଏହା ଦ୍ୱିତୀୟ ବୃହତ୍ତ ରଥ। ତାଳଧ୍ୱଜ ରଥର ସାରଥି ହେଲେ ମାତଳି। ରଥକୁ ଟାଣୁଥିବା 4 ଅଶ୍ୱର ନାମ ହେଉଛି ତୀବ୍ର, ଘୋର, ଦୀର୍ଘ ଓ ଶ୍ରମ। ଏହି ଘୋଡ଼ାମାନେ ଶକ୍ତି, ଗତି ଓ ଦୃଢ଼ ସଂକଳ୍ପର ପ୍ରତୀକ ବୋଲି ମନାଯାଏ। ରଥର ଧ୍ୱଜାର ନାମ ଉନ୍ନନି ବୋଲି ପରିଚିତ। ତାଳଧ୍ୱଜ ରଥର ଆଉ ଏକ ବିଶେଷତା ହେଉଛି ଯେ ଏହାର ପାର୍ଶ୍ୱ ଦେବତା ଏବଂ ଅଳଙ୍କାର ରଥରେ ବିଭିନ୍ନ ଦେବାଦେବୀଙ୍କର ମୂର୍ତ୍ତି ଓ ପାରମ୍ପରିକ କାଠ ଶିଳ୍ପର ଅଦ୍ଭୁତ ନମୁନା ଦେଖିବାକୁ ମିଳେ। ଓଡ଼ିଶାର କାରିଗରମାନଙ୍କର ନିଖୁଣ କଳାକୃତି ଏହି ରଥକୁ ଅଧିକ ଭବ୍ୟ ଓ ଆକର୍ଷଣୀୟ କରିଥାଏ। ଶ୍ରୋତାବନ୍ଧୁ, ଆହୁରି ମଧ୍ୟ ଜାଣିବା ଦେବୀ ସୁଭଦ୍ରାଙ୍କର ରଥ ସମ୍ପର୍କରେ, ତା ପୂର୍ବରୁ ଏହି ଗୀତଟି।

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କର ସହ ଦେବୀ ସୁଭଦ୍ରା ମଧ୍ୟ ନିଜସ୍ୱ ରଥରେ ବିରାଜମାନ ହୋଇ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି। ତାଙ୍କ ରଥର ନାମ ହେଉଛି ଦେବଦଳନ ବା ଦର୍ପଦଳନ। ଏହି ରଥ ମାତୃଶକ୍ତି, କରୁଣା, ନମ୍ରତା ଓ ଶାନ୍ତିର ପ୍ରତୀକ ଭାବରେ ପରିଚିତ। ଦର୍ପଦଳନ ଶବ୍ଦର ଅର୍ଥ ହେଉଛି ଅହଂକାର ବା ଗର୍ବର ବିନାଶକାରୀ। ମାନବ ଜୀବନରେ ଅହଂକାର ହିଁ ଅନେକ ସମସ୍ୟା ଓ ବିବାଦର ମୂଳ କାରଣ ବୋଲି ମନାଯାଏ। ଦେବୀ ସୁଭଦ୍ରାଙ୍କର ଏହି ରଥ ଆମକୁ ନମ୍ରତା, ସହନଶୀଳତା ଓ ପ୍ରେମର ବାର୍ତ୍ତା ପ୍ରଦାନ କରେ। ଅନ୍ୟ ପକ୍ଷରେ ଦେବଦଳନ ନାମର ଅର୍ଥ ହେଉଛି ଦେବତାମାନଙ୍କ ଦ୍ୱାରା ପୂଜିତ ବା ସମ୍ମାନିତ ଶକ୍ତିର ପ୍ରତୀକ। ଏହି ଦୁଇଟି ନାମ ଦେବୀ ସୁଭଦ୍ରାଙ୍କର ଦିବ୍ୟ ମହିମାକୁ ପ୍ରକାଶ କରେ। ଦର୍ପଦଳନ ରଥରେ 12 ଚକ ରହିଥାଏ ଏବଂ ଏହାର ଉଚ୍ଚତା ପ୍ରାୟ 43 ଫୁଟ। 3 ରଥ ମଧ୍ୟରୁ ଏହା ସବୁଠାରୁ ଛୋଟ ହେଲେ ମଧ୍ୟ ଏହାର ମହତ୍ତ୍ୱ କୌଣସି ଅଂଶରେ କମ୍ ନୁହେଁ। ଏହି ରଥଟି ଲାଲ ଓ କଳା ରଙ୍ଗର ବସ୍ତ୍ରରେ ସଜାଇ ହୋଇଥାଏ। ଲାଲ

ରଙ୍ଗ ଶକ୍ତି ଓ ଉତ୍ସାହର ପ୍ରତୀକ ହୋଇଥିବା ବେଳେ କଳା ରଙ୍ଗ ଗଭୀରତା, ସ୍ଥିରତା ଓ ସୁରକ୍ଷାର ପ୍ରତୀକ ବୋଲି ମନାଯାଏ। ଦେବୀ ସୁଭଦ୍ରାଙ୍କର ରଥର ସାରଥି ହେଲେ ଅର୍ଜୁନ। ରଥକୁ ଟାଣୁଥିବା ଚାରୋଟି ଘୋଡ଼ାର ନାମ ହେଉଛି ରୁଚିକା, ମୋଚିକା, ଜିତା ଏବଂ ଅପରାଜିତା। ଏହା ନାମଗୁଡ଼ିକ ବିଜୟ, ସାହସ ଓ ଦୃଢ଼ ସଂକଳ୍ପର ପ୍ରତୀକ ବୋଲି ବିବେଚନା କରାଯାଏ ଏବଂ ଏହି ରଥର ଧ୍ୱଜାର ନାମ ହେଉଛି ନଦାମ୍ବିକା। ଦର୍ପଦଳନ ରଥ ଆମକୁ ଶିକ୍ଷା ଦିଏ ଯେ ଜୀବନରେ ଅହଂକାରକୁ ତ୍ୟାଗ କରି ନମ୍ରତା ଓ ସେବା ଓ ମାନବିକତାର ପ୍ରଥରେ ଆଗେଇ ଯିବା ଉଚିତ। ଓଡ଼ିଶାର ଗୌରବ, ବିଶ୍ୱବିଖ୍ୟାତ ଶ୍ରୀଜଗନ୍ନାଥ ସଂସ୍କୃତିର ଏକ ମହାନ ପର୍ବ ଏହି ରଥଯାତ୍ରା। ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟ ତିଥିରେ ଶ୍ରୀକ୍ଷେତ୍ର ପୁରୀର ବଡ଼ଦାଣ୍ଡରେ ଏହି ମହୋତ୍ସବ ଆୟୋଜିତ ହୋଇଥାଏ। କେବଳ ଓଡ଼ିଶା କିମ୍ବା ଭାରତ ନୁହେଁ, ପୃଥିବୀର ବିଭିନ୍ନ ଦେଶରୁ ମଧ୍ୟ ଲକ୍ଷ ଲକ୍ଷ ଭକ୍ତ ଏହି ପବିତ୍ର ଯାତ୍ରାର ସାକ୍ଷୀ ହେବାକୁ ପୁରୀକୁ ଆସନ୍ତି। ଏହି ରଥଯାତ୍ରା ଆମକୁ ସମାନତାର ବାର୍ତ୍ତା ଦେଇଥାଏ। ଏଠାରେ ଜାତି, ଧର୍ମ, ବର୍ଣ୍ଣ, ଧନୀ କିମ୍ବା ଦାରିଦ୍ର୍ୟର କୌଣସି ଭେଦଭାବ ନଥାଏ। ସମସ୍ତେ ମିଳିତ ଭାବରେ ମହାପ୍ରଭୁଙ୍କର ରଥ ଟାଣନ୍ତି ଏବଂ ତାଙ୍କର ଆଶୀର୍ବାଦ ଲାଭ କରନ୍ତି। ଏହା ଆମକୁ ଭାତୃତ୍ୱ, ଏକତା ଓ ସାମାଜିକତା ସମନ୍ୱୟର ଶିକ୍ଷା ଦେଇଥାଏ। ଏହା ଓଡ଼ିଆ ଜାତିର ସଂସ୍କୃତି, ପରମ୍ପରା, କଳା ଓ ଆଧ୍ୟାତ୍ମିକ ଚେତନାର ଏକ ଜୀବନ୍ତ ପ୍ରତୀକ। ଶ୍ରୋତାବନ୍ଧୁ, ଏଇଠି ଶୁଣିନେବା ଆଉ ଏକ ସୁନ୍ଦର ଗୀତ।

ବିଶ୍ୱ ତାପମାନ, ପ୍ରଦୂଷଣ ଏବଂ ଜଙ୍ଗଲ ଧ୍ୱଂସ ଭଳି ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛି। ତାପମାତ୍ରା ବୃଦ୍ଧି, ଅନିୟମିତ ବର୍ଷା, ବନ୍ୟା ଏବଂ ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ ଆମକୁ ପ୍ରକୃତି ପ୍ରତି ଆମର ଦାୟିତ୍ୱର କଥା ମନେ ପକାଉଛନ୍ତି। ଏହିପରି ପରିସ୍ଥିତିରେ ବୃକ୍ଷରୋପଣ ଏବଂ ବନ ସଂରକ୍ଷଣ ବହୁତ ଆବଶ୍ୟକ ପାଲଟି ଯାଇଛି। ଗଛ ଲଗାଅ, ପରିବେଶ ବଞ୍ଚାଅ, ସବୁଜ ପୃଥିବୀ, ସୁନ୍ଦର ଭବିଷ୍ୟତ। ଶ୍ରୋତାବନ୍ଧୁ, ଆଷାଢ଼ ଆସିଲେ ମନେ ପଡ଼େ କଳା ମେଘ, ଝିପିଝିପି ବର୍ଷା, ସବୁଜ କ୍ଷେତ ଏବଂ ମାଟିର ସୁଗନ୍ଧ। କିନ୍ତୁ ଆଜିର ଦିନରେ ମନେ ହୁଏ ମୌସୁମୀ ବର୍ଷା ଆମ ସହ ଲୁଚକାଳି ଖେଳୁଛନ୍ତି। କେବେ ସମୟ ପୂର୍ବରୁ ଆସୁଛି, କେବେ ସମୟ ପରେ ଆସୁଛି, କେବେ ବିଳମ୍ବରେ ପହଞ୍ଚିଛି, ଆଉ କେବେ ହଠାତ୍ ପ୍ରବଳ ବର୍ଷା କରି ଚାଲିଯାଉଛି। ଏହି ଅନିୟମିତତା କେବଳ ପାଣିପାଗର ପରିବର୍ତ୍ତନ ନୁହେଁ, ଏହା ପ୍ରାକୃତିକ ନିରବ ସତର୍କବାଣୀ। ଶ୍ରୋତାବନ୍ଧୁ, ଆହୁରି ଜାଣିବା ଆମ ପ୍ରକୃତି ସମ୍ପର୍କରେ, ତା ପୂର୍ବରୁ ଏହି ଗୀତଟି।

କରିବା ମାଧ୍ୟମରେ ଆମେ ପ୍ରକୃତି ପ୍ରତି ଆମର କର୍ତ୍ତବ୍ୟ ପାଳନ କରିବା। ଶ୍ରୋତାବନ୍ଧୁ, ଆଜି ହେଉଛି ଇଣ୍ଟରନ୍ୟାସନାଲ୍ ପ୍ଲାଷ୍ଟିକ୍ ବ୍ୟାଗ୍ ଫ୍ରି ଡେ। ପ୍ରତିବର୍ଷ ଜୁଲାଇ 3 ତାରିଖରେ ପାଳନ କରାଯାଏ ଏହି ଦିବସ। ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ବ୍ୟାଗ୍ର ବ୍ୟବହାର କମାଇ ପରିବେଶ, ଜଳ ଓ ଜୀବଜନ୍ତୁଙ୍କୁ ସୁରକ୍ଷା କରିବା। ଏହି ଅଭିଯାନର ଆରମ୍ଭ 2009 ୟୁରୋପର ପରିବେଶ ସଂଗଠନମାନଙ୍କ ଦ୍ୱାରା ହୋଇଥିଲା। ପରେ ଏହା ବିଶ୍ୱବ୍ୟାପୀ ସଚେତନତା ଅଭିଯାନର ରୂପ ନେଇଥିଲା। ବନ୍ଧୁ, ପ୍ଲାଷ୍ଟିକ୍ ମାଟିରେ ଶତାବ୍ଦୀ ଧରି ଅବିକୃତ ରହିଥାଏ। ନଦୀ, ସମୁଦ୍ର ଏବଂ ଜଳାଶୟ ପ୍ରଦୂଷିତ କରାଇଥାଏ। ଗାଈ କଇଁଛ ଓ ଅନ୍ୟାନ୍ୟ ପଶୁପକ୍ଷୀ ପ୍ଲାଷ୍ଟିକ୍ ଖାଇ ଅସୁସ୍ଥ କିମ୍ବା ମୃତ୍ୟୁବରଣ କରିଥାନ୍ତି। ନାଳ ଓ ଡ୍ରେନ୍ ବନ୍ଦ ହୋଇ ବନ୍ୟା ସମସ୍ୟା ସୃଷ୍ଟି କରେ। ସେଥିପାଇଁ ବନ୍ଧୁ, ବଜାରକୁ ଯିବାବେଳେ କପଡ଼ା କିମ୍ବା ଜୁଟ ବ୍ୟାଗ୍ ବ୍ୟବହାର କରିବା। ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍କୁ ଏଡ଼ାଇବା। ପରିବାର ଓ ସମାଜରେ ସଚେତନତା ସୃଷ୍ଟି କରିବା। ପ୍ଲାଷ୍ଟିକ୍ ବ୍ୟାଗ୍କୁ ନା କୁହନ୍ତୁ, ପରିବେଶ ସୁରକ୍ଷା ପାଇଁ କପଡ଼ା ବ୍ୟାଗ୍କୁ ହଁ କୁହନ୍ତୁ। ଶ୍ରୋତାବନ୍ଧୁ, ଆସନ୍ତୁ ଜାଣିବା ତାପମାତ୍ରା ସମ୍ପର୍କରେ। ଆଜି ଭବାନୀପାଟଣାରେ 29°C ରହିବ। ପାଗଟି ମେଘୁଆ ରହିବ ଏବଂ ଘଡ଼ଘଡ଼ି ସହିତ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। କଳାହାଣ୍ଡି ଜିଲ୍ଲାର ଅନେକ ସ୍ଥାନରେ ବର୍ଷା ହେବାର ଅଧିକ ସମ୍ଭାବନା ରହିଛି। ଏହା ପାଣିପାଗ ବିଭାଗରୁ ଆମକୁ ସୂଚନା ହସ୍ତଗତ ହୋଇଛି। ଆସନ୍ତୁ ଶୁଣିନେବା ଆଉ ଏକ ସୁନ୍ଦର ଗୀତ।

ଶ୍ରୋତା ବନ୍ଧୁ, ଆସନ୍ତୁ ଜାଣିବା କିଛି ଇତିହାସ ସମ୍ପର୍କରେ। 1886 ମସିହା ବେଞ୍ଚ ପ୍ୟାଟେଣ୍ଟ ମୋଟର ୱେଞ୍ଚର ସର୍ବଜନୀନ ପ୍ରଦର୍ଶନ ସହ ଆଧୁନିକ ମୋଟର ଗାଡ଼ିର ଯୁଗର ଆରମ୍ଭ ହୋଇଥିଲା। 1940 ମସିହା ଆଟାକ୍ ଅନ୍ ମାର୍ସ ଇଲ୍ କେଭିର୍ ସମୟରେ ବ୍ରିଟିଶ ନୌସେନା ଫ୍ରାନ୍ସର ଯୁଦ୍ଧ ଜାହାଜ ଉପରେ ଆକ୍ରମଣ କରିଥିଲେ। 1962 ମସିହା ଜୁଲାଇ ମାସର 3 ତାରିଖରେ ଆଲଜେରିଆ ଦୀର୍ଘ ସ୍ୱାଧୀନତା ସଂଗ୍ରାମ ପରେ ଫ୍ରାନ୍ସଠାରୁ ସ୍ୱାଧୀନତା ଲାଭ କରିଥିଲା। 2001 ମସିହା ଥାକ୍ସିନ୍ ସିନୱଟ୍ର ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। 1988 ମସିହା ଇରାନ ଏୟାରଫ୍ଲାଇଟ୍ 655 ସୁଟ୍ଡାଉନ୍ ଘଟଣାରେ ଯାତ୍ରୀବାହୀ ବିମାନଟି ଧ୍ୱଂସ ହୋଇଥିଲା। ଆସନ୍ତୁ ଜାଣିବା କିଛି ଆଞ୍ଚଳିକ ଖବର ସମ୍ପର୍କରେ। ନୂଆପଡ଼ା ଜିଲ୍ଲାରେ ରବିଧାନ ସଂଗ୍ରହ ଅବ୍ୟାହତ ରହିଅଛି। ଜିଲ୍ଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା 34 ଦିନ ଧରି ପହଞ୍ଚି ଯାଇଛି। 1599 ଜଣ ଚାଷୀଙ୍କଠାରୁ 807378 କ୍ୱିଣ୍ଟାଲ ଧାନ ସଂଗୃହୀତ ହୋଇଅଛି। ଜିଲ୍ଲାରେ ସମୁଦାୟ ଚଳିତ ରବିରେ 651461 କ୍ୱିଣ୍ଟାଲ 90 KG ଧାନ ସଂଗୃହୀତ ହୋଇଯାଇଛି। ଜିଲ୍ଲାରେ ସମୁଦାୟ ମାକ୍ସ 851302 ଆସିଥିବା ବେଳେ ଆଜି ସୁଦ୍ଧା 1,27,398 ମାସ୍କ ଲକ୍ଷ ଧୈର୍ଯ୍ୟ ରହିଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବ୍ଲକ ଅନ୍ତର୍ଗତ ସମ୍ମିଳନୀ କକ୍ଷଠାରେ ଏକ ଦିବସୀୟ ପଞ୍ଚାୟତ ଉନ୍ନୟନ ଯୋଜନା ଭିତ୍ତିଭୂମି ବିକାଶ ସରକାରୀ ଜନକଲ୍ୟାଣ ଯୋଜନାକୁ ହିତାଧିକାରୀଙ୍କୁ ଯୋଜନା ସୁଫଳ ପ୍ରଦାନ ଦିଗରେ କାର୍ଯ୍ୟ ଏବଂ ସେବା ପ୍ରଦାନ ନେଇ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଡିଗ୍ରୀ ମହିଳା ମହାବିଦ୍ୟାଳୟକୁ ଉଚ୍ଚଶିକ୍ଷା ବିଭାଗ ଆଞ୍ଚଳିକ ନିର୍ଦ୍ଦେଶକ ସମ୍ବଲପୁର ପରିଦର୍ଶନ କରିଛନ୍ତି ଏବଂ ଏହି ଏକମାତ୍ର ମହିଳା ଉଚ୍ଚଶିକ୍ଷାନୁଷ୍ଠାନ ଭାବରେ ଖଡ଼ିଆଳ ଡିଗ୍ରୀ ମହିଳା କଲେଜ ମହିଳାଙ୍କର ଉଚ୍ଚଶିକ୍ଷା ଆଶା ଓ ଆକାଂକ୍ଷା ପୂରଣ କରିଥିବା ବେଳେ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମକୁ ଉପାନ୍ତ ନୂଆପଡ଼ା ଜିଲ୍ଲାରେ ସଫଳତା ସହ ମହିଳା ଶିକ୍ଷାର ମାଇଲଖୁଣ୍ଟ ଅଟେ, ତେଣୁ ସମସ୍ତଙ୍କର ସହଯୋଗ ଆବଶ୍ୟକ ବୋଲି କୁହାଯାଇଛି। ଆସନ୍ତୁ ଶୁଣିନେବା ପୁଣି ସେହି ଗୀତ।

ଶ୍ରୋତାବନ୍ଧୁ, ସମୟ ଆମକୁ ଇସାରା ଦେଲାଣି କାର୍ଯ୍ୟକ୍ରମଟିକୁ ଏଇଠି ରଖିବାକୁ ପଡ଼ିବ। କାର୍ଯ୍ୟକ୍ରମ କିପରି ଲାଗିଲା ଜଣାଇବେ ନିଶ୍ଚୟ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143। ଏହି ନମ୍ବରରେ ଆପଣ ଆମକୁ ଆପଣଙ୍କର ସୁଚିନ୍ତିତ ମତାମତ ପଠାଇପାରିବେ। ଏହି କାର୍ଯ୍ୟକ୍ରମକୁ ସମ୍ପାଦନା ଏବଂ ପ୍ରଯୋଜନା କରିଥିଲେ ସଚ୍ଚିଦାନନ୍ଦ ମଲ୍ଲିକ। ଉପସ୍ଥାପନାରେ ମୁଁ ଥିଲି ଲିପ୍ସା ମହାରଣା। ପୁଣି ନେଇ ଆସିବି ଆଉ ଏକ ସୁନ୍ଦର ଅଧ୍ୟାୟ। ସେତେବେଳେ ଯାଏ ବିଦାୟ ଦିଅନ୍ତୁ, ରହିଲି, ନମସ୍କାର।

0: ଆସନ୍ତୁ ଶୁଣିବା ସ୍ଥାନୀୟ ଖବର ଏବଂ ଝୁମିଯିବା ଶୁଣି ଗୀତ ସୁମଧୁର
1: ଶୁଣୁଥିଲେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ଦିନ 11:10। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆଜିର ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଦିନ 12:00 ରହିଛି ଲୋକଗୀତ କ୍ରମରେ ଛତିଶଗଡ଼ ଗୀତ। ଦିନ 12:30 ଶୁଣିବେ କେତୋଟି ସୁଗମ ସଙ୍ଗୀତ। ଦିନ 1:10 ରହିଛି ଚାଷର କଥା। ଦିନ 1:20 ଶୁଣିବେ ଗୀତର ଭିନ୍ନ ଭିନ୍ନ ସ୍ୱାଦକୁ ନେଇ କାର୍ଯ୍ୟକ୍ରମ ବିଚିତ୍ରା। ଦିନ 2:45 ରହିଛି କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଏ ଥିଲା ଆମ କେନ୍ଦ୍ରରୁ ଦ୍ୱିତୀୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ପ୍ରଥମ ଅଧିବେଶନକୁ। ଦ୍ୱିତୀୟ ଅଧିବେଶନ ସହିତ ପୁଣି ଉପସ୍ଥିତ ହେବୁ ଦିନ 12:00। ସେତେବେଳେ ଯାଏଁ ବିଦାୟ ନେଉଛୁ।

0: ଆକାଶବାଣୀ ଭବାନୀ ପାଟଣା, ବର୍ତ୍ତମାନ ସମୟ ଦିନ 12। କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତାବନ୍ଧୁଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ୍ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ ଏବଂ FM ମାଧ୍ୟମରେ 100.3 ମେଗାହର୍ଟ୍ଜ ଯୋଗେ। ଅଧିବେଶନର ଆରମ୍ଭରେ ଶୁଣନ୍ତୁ ଲୋକଗୀତ କ୍ରମରେ ଛତିଶଗଡ଼ୀ ଗୀତ ପରିବେଷଣ କରିଛନ୍ତି ଶେଷଦେବ ସତନାମୀ ଏବଂ ସାଥୀ।
1: ସତ୍ୟ ନାମ ସହି ନାମ ନହି ଗିରୋଦପୁରୀ ସହି ଗାଁ ଆମର ଓ ତିନ ସହି।

ଶୁଣିଲି ଲୋକଗୀତ କ୍ରମରେ ଛତିଶଗଡ଼ି ଗୀତ ପରିବେଷଣ କରିଥିଲେ ଶେଷଦେବ ସତନାମୀ ଏବଂ ସାଥୀ ଆକାଶବାଣୀ ଭବାନୀ ପାଟଣା। ବର୍ତ୍ତମାନ ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ। ପ୍ରଥମେ ଶିଳ୍ପୀ ହେଲେ ଗୋପାଳକୃଷ୍ଣ ବେହେରା, ଗୀତ ରଚନା କରିଛନ୍ତି ବାବାଜୀ ଚରଣ ଜେନା।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।

0: ଆକାଶବାଣୀ ଭବାନୀ ପାଟଣା। ବର୍ତ୍ତମାନ ଶୁଣନ୍ତୁ କୃଷି ସୂଚନା ଉପରେ ଆଧାରିତ କାର୍ଯ୍ୟକ୍ରମ ଚାଷର କଥା।
1: ଆମର୍ ଦେହ ପାଗ ବନେଇ ହେଇକରି ବଢ଼ବାର୍ ଲାଗି ଆମେ ଯେନ୍ତା 12 ପ୍ରକାର ଭିଟାମିନ୍ ଆରୁ ଟନିକ୍ ମାନେ ଖାଇଥିସୁଁ, ଠିକ୍ ସେନ୍ତା ଗଛମାନ୍କେ ବି ହରମୋନ୍ ସ୍ପ୍ରେ କରାହେସି ସେମାନଙ୍କର ଫୁଲ୍ ଫଲ୍ ସବୁ ବନେଇ ହେଇକରି ବଢ଼ବାର୍ ଲାଗି। ଆଜିକାଲି ତ ଫୁଲ୍ ଫଲ୍ ଧରବାର୍ ଲାଗି, ଫୁଲ୍ ଫଲ୍ ନେଇ ଝଡ଼ବାର୍ ଲାଗି, ଫଲ୍ ବଡ଼୍ ହେବାର୍ ଲାଗି, ଫଲ୍କେ ବେଶୀ ଦିନ ତ ଗଛନେ ରଖ୍ବାର୍ ଲାଗି ବିଭିନ୍ନ ପ୍ରକାର ହରମୋନ୍ମାନେ ଗଛେ ଦିଆଯାଉଛେ। ସେ ଭିତରୁ କେତେଟା କୃତ୍ରିମ ହରମୋନ୍ମାନଙ୍କର ନାଁ ମାନେ ହେଲା ନାପ୍ଥାଲିନ୍ ଏସିଟିକ୍ ଏସିଡ୍, କ୍ଲୋରୋଫେନକ୍ସି ଆସିଟିକ୍ ଏସିଡ୍, ଇଣ୍ଡୋଲ୍ ଆସିଟିକ୍ ଏସିଡ୍, ଇଣ୍ଡୋଲ୍ ବ୍ୟୁଟାରିକ୍ ଏସିଡ୍ ଆରୁ 2-4 ଡାଇକ୍ଲୋରୋଫିନକ୍ସି ଆସିଟିକ୍ ଏସିଡ୍। ହରମୋନ୍ ମାନେ ବଜାରରେ ଅଲଗା ଅଲଗା ନାଁରେ ମିଲ୍ସି, ଯେନ୍ତାକି ପ୍ଲାନୋଫିକ୍ସ, ହରମୋନୋଫିକ୍ସ, ସାଲମୋନ୍, ପ୍ଲାନୋଭିଟା, ବିପୁଲ, ଏଗ୍ରୋନୋ ଆରୁ ସେରାଡିକ୍ସ। ତ ଇ ହରମୋନ୍ ମାନକେ ଗୋଟେ ଏକର ଫସଲ ନେ କି ଫଲ ବଗିଚାନେ ଥରେ ସ୍ପ୍ରେ କରବାର୍ ଲାଗି ପାଖାପାଖି 100 ମିଲିଲିଟର ହରମୋନ୍ ଦରକାର ହେଇଥିସି। ହରମୋନ୍ ବ୍ୟବହାର କଲାବେଲ୍କେ ବୁତୁଲ ଉପର ଲେଖା ପଢ଼ିକରି ଦେବାକେ ପଡ଼୍ବା, ତାର୍ ହିସାବନେ ନେଇଦେଲେ ସବୁ ଗଡ଼ବଡ଼ ହେଇଯିବା। ଯେନ୍ତା ପ୍ଲାନୋଫିକ୍ସ ହରମୋନ୍କେ ଆମେ କେନ୍ ଗଛର୍ ଲାଗି କେତେ ଲେଖା ଦେମା ସେ ବିଷୟନେ ଜାନ୍ମା। ଲେମ୍ବୁ କମଲା ଭଳିଆ ଗଛମାନ୍କେ ଫଲ୍ ଚନା ଆଡ଼୍କି ହେଇଥିଲା ବେଲ୍କେ ଥରେ ଇ ହରମୋନ୍କେ 4.5 ଲିଟର ପାନ୍ନେ 2 ମିଲିଲିଟର ହିସାବନେ ଗୁଲିକରି ଗଛେ ଆରୁ ଫଲ୍ନେ ଛିଟ୍ମା ବେଲେ ଫଲ୍ ଝଡ଼ବାର୍ଟା ବନ୍ଦ ହେଇଯିବା। ଆମ ଗଛର ଫଲ୍ ନେଇ ଝଡ଼ିକରି ବଡ଼ ବଡ଼ ହେବାର୍ ଲାଗି 1 ମିଲିଲିଟର ପ୍ଲାନୋଫିକ୍ସକେ

0: ଗୁଟେ ଲିଟର ପାନ୍ ସନେ ଗୁଲି କରି ଫଲ ଚନା ଆଡ଼ିକି ହେଇଥିଲା ବେଲିକେ ଥରେ ଆରୁ 15 ଦିନ ଗଲେ ଆର୍ ଥରେ ଗଛେନେ ଦେମା। ସେନ୍ତା ସପୁରୀ ଆରୁ ପନସ ଗଛେନେ ଫୁଲ ଆସବାର୍ ଲାଗି, ଫଲ ବଢ଼େବାର୍ ଲାଗି ଆରୁ ଫଲ ପାଚବାରଟାକେ ଡେରି କରାବାର୍ ଲାଗି ବି ଇ ହରମୋନ୍କେ ବ୍ୟବହାର କର୍ମା। ଗଛେ ଫୁଲ ଧରବାର୍ ଲାଗି ସପୁରୀ ଗଛ 40 ପତ୍ରିଆ ହେଇଥିଲା ବେଲ୍କେ 50 ମିଲିଲିଟର ପ୍ଲାନୋଫିକ୍ସ ପାନ୍କେ ଗଛର ମଝି କନ୍ଦାନେ ଢାଲିଦେମା। ଯଦି 40ଟା ପତର୍ନୁ କମ୍ ପତର୍ ହେଇଛେ ବେଲେ ଫୁଲ ଫଲ ଆସି, ମାତ୍ର ଫଲ ଛୋଟ ଛୋଟ ହେସି। ଫଲମାନେ ବଡ଼ ବଡ଼ ହେବାର୍ ଲାଗି ପ୍ଲାନୋଫିକ୍ସ ହରମୋନ୍କେ 4.5 ଲିଟର ପାନ୍ନେ 10 ମିଲିଲିଟର ହିସାବନେ ଗୁଲି କରି ଫଲ୍କେ ଉଦା କରିଦେମା। ଆରୁ ଫଲ ଯଦି ଡେରିନେ ପାଚୁ ବୋଲି ଚାହୁଁଛନ୍ ବେଲେ ଫଲ ତୁଲବାର 2 ହପ୍ତା ଆଗନୁ ଫଲ୍କେ ଇ ହରମୋନ୍ ପାନ୍ନେ ଉଦା କରିଦେମା ବେଲେ ଆରୁ 10-15 ଦିନ ଡେରିନେ ଫଲ୍ଟା ପାଚ୍ବା। ଅମୃତଭଣ୍ଡା ଗଛର ଫଲ ବଡ଼ ବଡ଼ ହେବାର୍ ଲାଗି ଆରୁ ଫଲ ନେଇ ଝଡ଼ବାର୍ ଲାଗି 1 ଲିଟର ପାନ୍ନେ 1 ମିଲିଲିଟର ପ୍ଲାନୋଫିକ୍ସ ଗୁଲି କରି ଛୋଟ ଛୋଟ ଫଲ ଆରୁ ଫୁଲ ମନ୍କେ ସ୍ପ୍ରେ କର୍ମା। ନଡ଼ିଆ କଷି ନେଇ ଝଡ଼ବାର୍ ଲାଗି ଲିଟ୍ରେକ୍ ପାନ୍ନେ 1 ମିଲିଲିଟର ପ୍ଲାନୋଫିକ୍ସକେ ମିଶେଇ କରି ନଡ଼ିଆର ଚଅଁରାନେ ପକେଇଲେ ଭଲ କାମ ଦିଥିସି। ପନସ ଗଛେ ପ୍ରାୟ ସବୁବେଳେ କଷିମାନେ ଫଲ ନେଇ କରି ଆଗ୍ନୁ ଏକା ଝଡ଼ି ଝଡ଼ି ଯାଏସନ୍ ଆରୁ ଗଛେନେ ଫଲ୍ମାନେ କମି କମି ଯାଏସନ୍। ତ ଏନ୍ତା ହଉଥିଲେ ଗଛେନେ ପ୍ଲାନୋଫିକ୍ସ ହରମୋନ୍ ପାନ୍କେ ଫଲ୍ମାନଙ୍କର ଉପରେ ନେ ଝିଟ୍ମା। ଇ ଫୁଲ ଝଡ଼ବାରଟା ଜାମ୍, ସପେଟା, ଲିଚୁ ଆରୁ ବୁଏର୍ ଗଛମାନ୍କେ ବି ହେଇଥିସି। ତ ଇ ଅସୁବିଧା ନେଇ ହେବାର୍ ଲାଗି 4.5 ଲିଟର ପାନ୍ନେ 1 ମିଲିଲିଟର ପ୍ଲାନୋଫିକ୍ସ ମିଶେଇ କରି ହରମୋନ୍ ପାନ୍କେ ଗଛେନେ ଦେମା। ତ ଇଟାକେ ପକାବାର୍ ଲାଗି ସମୟ ଅଛେ, ଯେନ୍ତାକି ପ୍ରଥମ ଥର ଲାଗି ଫୁଲ ଧରବାର୍ ବେଲ୍କେ ଆରୁ ଆର୍ ଥରେ ଫଲ୍ମାନେ ଚନା ଆଡ଼ିକି ହେଲା ବେଲ୍କେ ସ୍ପ୍ରେ କର୍ମା। ଏନ୍ତା କରି ଯଦି ଆମେ ଠିକ୍ ସମୟାନେ ଠିକ୍ ହରମୋନ୍କେ ଗଛ ପତ୍ରରେ ଦେମା ବେଲେ ଆମର୍ ଗଛ ପତ୍ରମାନେ ବନେଇକିନା ବଢ଼ବାର୍ ସନେ ଯହ ଫୁଲ ଫଲ୍ ବି ଦେବା।
1: ଶୁଣିଲେ କୃଷି ସୂଚନା ଉପରେ ଆଧାରିତ କାର୍ଯ୍ୟକ୍ରମ ଚାଷର କଥା।

ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ କେତେକ ସର୍ବସାଧାରଣ ଉପଯୋଗୀ ସୂଚନା। ପ୍ରତ୍ୟେକ ବ୍ୟକ୍ତି ଅତି କମ୍ରେ ଗୋଟିଏ ଗଛ ଲଗାଇ ତା'ର ଯତ୍ନ ନିଅନ୍ତୁ, ଥିଲେ ବନ ରହିବେ ଜନ, ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା। ନିଜ ଆଖପାଖ ପରିବେଶକୁ ନିର୍ମଳ ଓ ସୁସ୍ଥ ରଖି ଅନ୍ୟମାନଙ୍କୁ ସଚେତନ କରନ୍ତୁ। ସ୍ୱଚ୍ଛତା ହୃଦୟର ଏକ ସଂକଳ୍ପ କରନ୍ତୁ। ପଲିଥିନ୍ ବ୍ୟାଗ୍ର ବ୍ୟବହାର ବଦଳରେ ଛୋଟ ବା କପଡ଼ା ବ୍ୟାଗ୍ ବ୍ୟବହାର କରନ୍ତୁ। ପାଣି ନଷ୍ଟ କରନ୍ତୁ ନାହିଁ, ଜଳାଶୟରେ ବିପଦଜନକ ଜିନିଷ ପକାନ୍ତୁ ନାହିଁ, ବର୍ଷା ଜଳ ଅମଳ କରନ୍ତୁ। ସବୁବେଳେ ନଳକୂପର ପାଣି ପିଅନ୍ତୁ, ନାଳ ପୋଖରୀ ପାଣି ପିଅନ୍ତୁ ନାହିଁ। ଘରୁ ବାହାରକୁ ଯାଉଥିବା ସମୟରେ ଓ ଦରକାର ନଥିବା ସମୟରେ ବିଦ୍ୟୁତ୍ ସ୍ୱିଚ୍ ବନ୍ଦ କରନ୍ତୁ। ନିଜ ଯାନବାହନଗୁଡ଼ିକ ନିୟମିତ ଯାଞ୍ଚ କରନ୍ତୁ, ଟାୟାର ପ୍ରେସର ଠିକ୍ ରଖନ୍ତୁ। ଗାଡ଼ି ଚଳାଇବା ବେଳେ ହେଲମେଟ୍ ବ୍ୟବହାର କରନ୍ତୁ, ମୋବାଇଲରେ କଥାବାର୍ତ୍ତା କରନ୍ତୁ ନାହିଁ, ଟ୍ରାଫିକ୍ ନିୟମ ମାନି ଗାଡ଼ି ଚଳାନ୍ତୁ। ମଦ ନିଶାଠାରୁ ଦୂରରେ ରୁହନ୍ତୁ, ଏହା ଆପଣଙ୍କ ଶରୀର ଏବଂ ସଂସାର ଉଭୟର କ୍ଷତି ସାଧନ କରୁଛି। ମଦ ପିଡ଼ି ନୁହେଁ ଛୋଟିଆ ନିଶା, ଜଣା ପଡ଼େ ନାହିଁ ଟାଣି ପଇସା। ସର୍ବସାଧାରଣ ସ୍ଥାନରେ ଧୂମପାନ କରନ୍ତୁ ନାହିଁ, ଏହା ଆଇନ ବିରୁଦ୍ଧ ଅଟେ। ସବୁବେଳେ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ, ଅନ୍ୟକୁ ଈର୍ଷା କରନ୍ତୁ ନାହିଁ। ଅଭାବ ଅସୁବିଧା ଦାରିଦ୍ର୍ୟ ଦେଖିଲେ ସାଧ୍ୟମତେ ସାହାଯ୍ୟ କରନ୍ତୁ। ସୂଚନାଟି ଏତିକିରେ ଶେଷ ହେଲା।

ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ଶୁଣନ୍ତୁ ସଙ୍ଗୀତର ଭିନ୍ନ ଭିନ୍ନ ସ୍ୱାଦ ଉପରେ ଆଧାରିତ କାର୍ଯ୍ୟକ୍ରମ ବିଚିତ୍ରା। ପ୍ରଥମେ ଶୁଣନ୍ତୁ ଓଡ଼ିଶୀ। ଶିଳ୍ପୀ ହେଲେ ଶିବରାମ ସେଠୀ। ଗୀତ ରଚନା କରିଛନ୍ତି ରଘୁନାଥ।

ଏଥର ଶୁଣନ୍ତୁ ଆଧୁନିକ ଗୀତ। ଶିଳ୍ପୀ ହେଲେ ସ୍ମୃତିରଞ୍ଜନ ମହାନ୍ତି ଏବଂ ବିଚିତ୍ରାନନ୍ଦ ଦେଓ। ଗୀତ ରଚନା କରିଛନ୍ତି ଅଶୋକ ମିଶ୍ର।

ଶ୍ରୋତାମାନେ ଆପଣ ଶୁଣୁଛନ୍ତି ସଙ୍ଗୀତର ଭିନ୍ନ ଭିନ୍ନ ସ୍ୱାଦ ଉପରେ ଆଧାରିତ କାର୍ଯ୍ୟକ୍ରମ ବିଚିତ୍ରା ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଶୁଣନ୍ତୁ ସମ୍ବଲପୁରୀ ଗୀତ। ଶିଳ୍ପୀ ହେଲେ କ୍ରିଷ୍ଣ ପଟେଲ। ଗୀତଟିକୁ ଲେଖିଛନ୍ତି ପ୍ରଭାକର ପାଣିଗ୍ରାହୀ।

ଶେଷରେ ଶୁଣନ୍ତୁ ପଲ୍ଲୀ ଗୀତ। ଶିଳ୍ପୀ ହେଲେ ଆରତୀ ଗୋସ୍ୱାମୀ, ଗୀତ ରଚନା କରିଛନ୍ତି ନଗେନ୍ଦ୍ର ମହାପାତ୍ର।

ଆକାଶବାଣୀ କଟକ ବର୍ତ୍ତମାନ ସମୟ ଦିନ ଗୋଟିଏ ବଜି 50 ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ପ୍ରଥମେ ଇଂରାଜୀରେ ଏବଂ ପରେ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଶକ୍ତି ଏବଂ ସହରାଞ୍ଚଳ ପରିବହନ ଆଦି କ୍ଷେତ୍ର ରହିଛି। ଶ୍ରୀ ମୋଦି ପଚପଦରାଠାରେ ପ୍ରଥମ ଗ୍ରୀନ୍ଫିଲ୍ଡ ରିଫାଇନରୀ ତଥା ପେଟ୍ରୋକେମିକାଲ କମ୍ପ୍ଲେକ୍ସକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଗତକାଳରେ ପ୍ରଧାନମନ୍ତ୍ରୀ ଜୟପୁର ମେଟ୍ରୋ ରେଳ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟର ଶିଳାନ୍ୟାସ କରିବେ। ଏଥିଲାଗି 13,000 କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି। ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଗୁଜରାଟ ଗସ୍ତ କରି ସେମିକଣ୍ଡକ୍ଟର ଆସେମ୍ବ୍ଲିଂ ଏବଂ ପରୀକ୍ଷଣ କେନ୍ଦ୍ରର ଉଦ୍ଘାଟନ କରିବେ। 7,500 କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଭାରତର ସେମିକଣ୍ଡକ୍ଟର ନିର୍ମାଣ କ୍ଷେତ୍ରକୁ ଆହୁରି ଉନ୍ନତ କରିବ ବୋଲି କୁହାଯାଇଛି। ନୂଆଦିଲ୍ଲୀରେ ଅନୁଷ୍ଠିତ 16 ଭାରତ ଜାପାନ ଶିଖର ସମ୍ମିଳନୀରେ ଯୋଗଦେବା ପରେ ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି ଆଜି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଉଭୟ ଦେଶ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ଲାଗି ପ୍ରତିବଦ୍ଧତା ପ୍ରକାଶ କରିଥିବା କହିଛି। ଜାପାନ ଗଣମାଧ୍ୟମ ପକ୍ଷରୁ ଏହି ସମ୍ମିଳନୀକୁ ଅତ୍ୟନ୍ତ ସଫଳ ବୋଲି ବର୍ଣ୍ଣନା କରାଯିବା ସହ ଆଗାମୀ ଦିନରେ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ପାଇବ ବୋଲି କୁହାଯାଇଛି। 2000

0: ସେମିକଣ୍ଡକ୍ଟର ଆସେମ୍ବଲିଂ ଏବଂ ପରୀକ୍ଷଣ କେନ୍ଦ୍ରର ଉଦ୍ଘାଟନ କରିବେ। 7,500 କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଭାରତର ସେମିକଣ୍ଡକ୍ଟର ନିର୍ମାଣ କ୍ଷେତ୍ରକୁ ଆହୁରି ଉନ୍ନତ କରିବ ବୋଲି କୁହାଯାଇଛି। ନୂଆଦିଲ୍ଲୀରେ ଅନୁଷ୍ଠିତ 16 ଭାରତ ଜାପାନ ଶିଖର ସମ୍ମିଳନୀରେ ଯୋଗଦେବା ପରେ ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି ଆଜି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଉଭୟ ଦେଶ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ଲାଗି ପ୍ରତିବଦ୍ଧତା ପ୍ରକାଶ କରିଥିବା କହିଛି। ଜାପାନ ଗଣମାଧ୍ୟମ ପକ୍ଷରୁ ଏହି ସମ୍ମିଳନୀକୁ ଅତ୍ୟନ୍ତ ସଫଳ ବୋଲି ବର୍ଣ୍ଣନା କରାଯିବା ସହ ଆଗାମୀ ଦିନରେ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ପାଇବ ବୋଲି କୁହାଯାଇଛି। 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣକୁ ଦୃଷ୍ଟିରେ ରଖି ପଞ୍ଚାୟତଗୁଡ଼ିକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀରେ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀମାନଙ୍କର ଏକ ଜାତୀୟ କର୍ମଶାଳା ଅନୁଷ୍ଠିତ ହେବ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ 16 ଅର୍ଥ କମିଶନଙ୍କ ସୁପାରିଶ ଉପରେ ମତ ବିନିମୟ ହେବ। ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂଙ୍କ ଅଧ୍ୟକ୍ଷତାରେ ଏହି କର୍ମଶାଳା ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ନିଜସ୍ୱ ରାଜସ୍ୱ ସଂଗ୍ରହ ମାଧ୍ୟମରେ ପଞ୍ଚାୟତିରାଜ ପ୍ରତିଷ୍ଠାନଗୁଡ଼ିକର ନିରନ୍ତର ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଏହି କର୍ମଶାଳାରେ ଗୁରୁତ୍ୱ ପ୍ରଦାନ କରାଯିବ। ସର୍ବୋତ୍ତମ ଅଭ୍ୟାସଗୁଡ଼ିକ ଉପରେ ସୂଚନା ଆଦାନ ପ୍ରଦାନ, କାର୍ଯ୍ୟାନ୍ୱୟନ କ୍ଷେତ୍ରରେ ସୃଷ୍ଟ ଆହ୍ୱାନର ମୁକାବିଲା ଏବଂ ଅର୍ଥ କମିଶନଙ୍କ ଅନୁଦାନର ସଠିକ୍ ବ୍ୟବହାର ଉପରେ ଏକ ରୂପରେଖ ପ୍ରସ୍ତୁତ କରିବାକୁ ଏହି କର୍ମଶାଳା ମଞ୍ଚ ପ୍ରଦାନ କରିବ ବୋଲି ଆଶା କରାଯାଉଛି। କୋଲକାତାର ନ୍ୟୁ ଟାଉନ୍ ସମ୍ମିଳନୀ କେନ୍ଦ୍ରରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ପଶ୍ଚିମବଙ୍ଗ ବିଧାନସଭାର ନବନିର୍ବାଚିତ ସଦସ୍ୟମାନଙ୍କ ଲାଗି ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି। କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ବାଚସ୍ପତି ଶ୍ରୀ ବିର୍ଲାଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା। ଏହି ଦୁଇଦିନିଆ ପ୍ରଶିକ୍ଷଣ ଶିବିରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ, କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ, ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ରୀତାବ୍ରତ ବାନାର୍ଜୀ, ବାଚସ୍ପତି ରଥୀନ୍ଦ୍ର ବୋଷ, ଅନ୍ୟ ରାଜ୍ୟ ବିଧାନସଭାର ବାଚସ୍ପତିଗଣ ଯୋଗ ଦେଇଛନ୍ତି। ପ୍ରଶିକ୍ଷଣ ଶିବିରକୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି, 1947 ପଶ୍ଚିମବଙ୍ଗକୁ ଭାରତର ମିଶ୍ରଣ କ୍ଷେତ୍ରରେ ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଅବଦାନ ଅତୁଳନୀୟ ଥିଲା। ସେ କହିଛନ୍ତି, ପୂର୍ବ ସରକାର ଅମଳରେ ପଶ୍ଚିମବଙ୍ଗରେ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡ଼ି ପଡ଼ିଥିଲା, ତେବେ ବେଙ୍ଗଲ ଲୋକମାନେ ବାଲାଟ୍ ଜରିଆରେ ପରିବର୍ତ୍ତନ ଆଣିଛନ୍ତି ବୋଲି ସେ କହିଛନ୍ତି। ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ଅନେକଗୁଡ଼ିଏ ଅଧିବେଶନ ରହିଛି, ଯେଉଁଥିରେ ବିଧାୟକମାନେ ଯେଭଳି ପ୍ରଭାବଶାଳୀ ଜନନେତା ହୋଇପାରିବେ ଓ ଲୋକମାନଙ୍କ ପ୍ରତି ଉତ୍ତରଦାୟୀ ରହିପାରିବେ ସେ ନେଇ ପ୍ରଶିକ୍ଷଣ ଦିଆଯିବ। ଏଥିରେ ଉଦ୍ବୋଧନ ଦେଇ ବାଚସ୍ପତି ଶ୍ରୀ ବିର୍ଲା କହିଛନ୍ତି,
1: ରାଜ୍ୟ ବିଧାନସଭା ରାଜ୍ୟ କି ଜନତା କେ କଲ୍ୟାଣ କେ ଲିଏ ନୀତିଆ କାନୁନ ବନାନେ କେ ସାଥ ଉନକେ ସମାଧାନ ଉନକେ ବେହତର ଜୀବନ କେ ଲିଏ ବି କାମ କରତି ହେ। ଇସଲିଏ ଆପ ଜିତନୀ ବିଧାନସଭା କେ ଅନ୍ଦର ତର୍କପୂର୍ଣ୍ଣ ତରିକେ ସେ ତଥ୍ୟୋ କେ ଆଧାର ପର ଅଚ୍ଛି ଚର୍ଚ୍ଚା ସମ୍ବାଦ କରେଙ୍ଗେ उतना ही आप अच्छा नेतृत्व दे पाएंगे और ये विधानसभा के इस नेतृत्व से ही राज्य का नेतृत्व निकलता है देश का नेतृत्व निकलता है।
0: अपन माने संवाद सुनुछंती आकाशवाणी रु। ବାର୍ଷିକ ଶ୍ରୀ ଅମରନାଥ ଯାତ୍ରା ଆଜି ସକାଳୁ ଜମ୍ମୁ କାଶ୍ମୀରର ପହଲଗାମ୍ ଏବଂ ବାଲତାଲ ମାର୍ଗରୁ ଆରମ୍ଭ ହୋଇଛି। 57 ଦିନ ଧରି ଚାଲିବାକୁ ଥିବା ପବିତ୍ର ଅମରନାଥ ଗୁମ୍ଫା ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ଯାତ୍ରା କରିବାର ସମ୍ଭାବନା ରହିଛି। 3,888 ମିଟର ଉଚ୍ଚରେ ଅବସ୍ଥିତ ପବିତ୍ର ଅମରନାଥ ଗୁମ୍ଫାରେ ପ୍ରାକୃତିକ ଭାବେ ବରଫରେ ଶିବଲିଙ୍ଗ ସୃଷ୍ଟି ହୋଇଥାଏ। ଆସନ୍ତା ମାସ 28 ତାରିଖ ରକ୍ଷାବନ୍ଧନ ପର୍ବରେ ଏହି ଯାତ୍ରା ଶେଷ ହେବ। ପ୍ରଥମ ବ୍ୟାଚ୍ରେ ଆଜି ସକାଳୁ ନୁନ୍ୱାନ୍ ଏବଂ ବାଲତାଲ ଶିବିରରୁ ଶ୍ରଦ୍ଧାଳୁମାନେ ଯାତ୍ରା ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ ଏହି ଯାତ୍ରା କାଳରେ ଅନନ୍ତନାଗ ଜିଲ୍ଲାର ନୁନ୍ୱାନ୍ରୁ ପହଲଗାମ୍ ପର୍ଯ୍ୟନ୍ତ 48 କିଲୋମିଟର ରାସ୍ତା ରହିଥିବା ବେଳେ ଗନ୍ଦେରବଲ ଜିଲ୍ଲାରେ 14 କିଲୋମିଟର ମାର୍ଗ ରହିଛି। ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ସୁବିଧା ବ୍ୟବସ୍ଥା କରାଯାଇଛି। ବିଭିନ୍ନ ସ୍ଥାନରେ ମେଡିକାଲ କ୍ୟାମ୍ପ, ବିଶ୍ରାମସ୍ଥଳୀ, ଖାଦ୍ୟପାନୀୟ ବ୍ୟବସ୍ଥା ବ୍ୟତୀତ ପାଣିପାଗ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଉଛି। ଏହି ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ଲାଗି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଇତିମଧ୍ୟରେ ଆଜି ସକାଳେ ଦ୍ୱିତୀୟ ବ୍ୟାଚ୍ ଶ୍ରଦ୍ଧାଳୁ ଯାତ୍ରା ଆରମ୍ଭ କରିଛନ୍ତି। ପବିତ୍ର ଅମରନାଥ ଯାତ୍ରା ଉପଲକ୍ଷେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ଅମରନାଥ ଯାତ୍ରା ହେଉଛି ଏକ ପୁରାତନ ଯାତ୍ରା ଯାହା ଦେଶର ଧାର୍ମିକ ଐତିହ୍ୟ ଓ ପାରମ୍ପରିକ ବିଶ୍ୱାସ ଏବଂ ପ୍ରତିଫଳନ ଅଟେ। ଉପରାଷ୍ଟ୍ରପତି ଏହି ଯାତ୍ରାରେ ସାମିଲ ହୋଇଥିବା ଶ୍ରଦ୍ଧାଳୁମାନଙ୍କ ସୁରକ୍ଷିତ ଯାତ୍ରା କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଳୁମାନଙ୍କୁ ଶୁଭେଚ୍ଛା ଜଣାଇ ଏକ ପତ୍ର ମାଧ୍ୟମରେ କହିଛନ୍ତି, ଏହି ଯାତ୍ରା ଦେଶର ଧାର୍ମିକ ପରମ୍ପରା ଓ ସାଂସ୍କୃତିକ ଏକତାକୁ ଦର୍ଶାଉଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅମରନାଥ ଯାତ୍ରାରେ ଯାଉଥିବା ଶ୍ରଦ୍ଧାଳୁମାନଙ୍କୁ ଶୁଭେଚ୍ଛା ଜଣାଇ ଏହା ସନାତନ ସଂସ୍କୃତି ପ୍ରତି ସମର୍ପଣ ଭାବ ବୋଲି କହିଛନ୍ତି। ସେ କହିଛନ୍ତି, ସମ୍ପୂର୍ଣ୍ଣ ମାର୍ଗରେ କେନ୍ଦ୍ର ସରକାର

0: ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। କେନ୍ଦ୍ର ଯୁବ ବ୍ୟାପାର ବିଭାଗ ପକ୍ଷରୁ ଆଜି ନୂଆଦିଲ୍ଲୀରେ ମାଇ ଭାରତର ଏକ ଶିଳ୍ପ ସଂଘ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଆସୋଚାମ୍, ଫିକି, ସିଆଇଆଇ ସମେତ ପ୍ରମୁଖ ଶିଳ୍ପ ସଂଗଠନ ଅଂଶଗ୍ରହଣ କରିଥିଲେ। ସମ୍ମିଳନୀରେ ଯୁବ ବିକାଶ ଲାଗି ଭବିଷ୍ୟତର ସହଯୋଗ ନିମନ୍ତେ ଶିଳ୍ପ ନେତୃତ୍ୱାଧୀନ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ଅବସରରେ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି 2047 ସୁଦ୍ଧା ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା ଦିଗରେ ଦେଶର ଯୁବପିଢ଼ିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରକ୍ଷା ଖଡ୍ସେ କହିଛନ୍ତି ସରକାରଙ୍କ ଲକ୍ଷ୍ୟ ହେଉଛି ଶିଳ୍ପସଂଘଗୁଡ଼ିକୁ ମାଇ ଭାରତ ପ୍ଲାଟଫର୍ମ ସହିତ ସମନ୍ୱୟ କରି ଦକ୍ଷତା ଓ ଅଭିଜ୍ଞତା ବୃଦ୍ଧି କରିବା।
1: इंडस्ट्रियल एसोसिएशन के साथ माय भारत पोर्टल के और यूथ मिनिस्ट्री के बारे में यहाँ पे मीटिंग आज हमने आयोजित की है। माय भारत प्लेटफॉर्म के साथ कैसे अलाइन कर पाए कि जिसके माध्यम से और विजिबिलिटी हमारी बढ़े और ज्यादा से ज्यादा हम डिस्ट्रिक्ट तक, विलेजेस तक ये सभी प्रोग्राम इनको लेके जाए कि जिसका ज्यादा से ज्यादा फायदा हमारे देश के युवाओं को होगा और एक अच्छा आउटपुट उसके माध्यम से हमें मिलेगा और नेशन बिल्डिंग के लिए।
0: ପାକିସ୍ତାନର ସେରାନି ଝୋବ୍ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ 40 ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ବଲୁଚିସ୍ତାନ ନିକଟରେ ଘଟିଥିବା କୁହାଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନା ଅନୁଯାୟୀ ଏକ ଯାତ୍ରୀବାହୀ ବସ୍ ଖାତ ମଧ୍ୟକୁ ଖସିପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। ଇରାନ୍ର ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଆୟତୋଲ୍ଲା ସୟଦ ଅଲ୍ଲୀ ଖାମନେଇଙ୍କ ଅନ୍ତିମ ସଂସ୍କାରରେ ତାଙ୍କ ପୁଅ ତଥା ବର୍ତ୍ତମାନର ସର୍ବୋଚ୍ଚ ନେତା ମୁଜତବା ଖାମନେଇ ଯୋଗଦେବେ ନାହିଁ। ସୁରକ୍ଷା ଦୃଷ୍ଟିରୁ ସେ ଅନ୍ତିମ ସଂସ୍କାରରେ ଯୋଗ ଦେଉନଥିବା କୁହାଯାଇଛି। ଫିଫା ବିଶ୍ୱକପ୍ରେ ସ୍ୱିଜରଲ୍ୟାଣ୍ଡ 2-0 ଗୋଲ୍ରେ ଆଲଜେରିଆକୁ ପରାସ୍ତ କରି ରାଉଣ୍ଡ 16 ପହଞ୍ଚିଛି। ଆସନ୍ତା ମଙ୍ଗଳବାର କ୍ୱାର୍ଟର ଫାଇନାଲ୍ ଲାଗି ହେବାକୁ ଥିବା ମ୍ୟାଚ୍ରେ ସ୍ୱିଜରଲ୍ୟାଣ୍ଡ କଲମ୍ବିଆ କିମ୍ବା ଘାନା ବିପକ୍ଷରେ ମ୍ୟାଚ୍ ଖେଳିବାର ସମ୍ଭାବନା ରହିଛି। ପୂର୍ବରୁ ବେଲ୍ଜିୟମ୍, ଆମେରିକା, ଇଂଲଣ୍ଡ ରାଉଣ୍ଡ 16 ପହଞ୍ଚିସାରିଛନ୍ତି। ଆସନ୍ତା ସୋମବାର ଦିନ ଇଂଲଣ୍ଡ ଏବଂ ମେକ୍ସିକୋ ଓ ମଙ୍ଗଳବାର ଦିନ ଆମେରିକା ଏବଂ ବେଲ୍ଜିୟମ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣିଥରେ। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯାଇ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କରିବେ ଶିଳାନ୍ୟାସ ଓ ଉଦ୍ଘାଟନ। ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଜାତୀୟ କର୍ମଶାଳା। ଜାମ୍ମୁ କାଶ୍ମୀରର ପହଲଗାମ୍ ଓ ବାଲତାଲ ମାର୍ଗରୁ ଆରମ୍ଭ ହେଲା ଶ୍ରୀ ଅମରନାଥ ଯାତ୍ରା। ପାକିସ୍ତାନରେ ସଡ଼କ ଦୁର୍ଘଟଣାରେ 40 ଜଣଙ୍କ ମୃତ୍ୟୁ। ଏବଂ ଫିଫା ବିଶ୍ୱକପ୍ରେ 2-0 ଗୋଲ୍ରେ ଆଲଜେରିଆକୁ ପରାସ୍ତ କରି ରାଉଣ୍ଡ 16 ପହଞ୍ଚିଲା ସ୍ୱିଜରଲ୍ୟାଣ୍ଡ।
2: Good afternoon. This is Akashvani and I am Valsa Williams with the Midday News. The headlines. Prime Minister Narendra Modi describes Amarnath Yatra as eternal chapter in spiritual tradition and cultural unity of the country. Extends greetings to devotees. Finance Minister Nirmala Sitharaman invites French investors to partner with India's journey towards Vikasit Bharat 2047, calls for strengthening India-France strategic partnership. Two-day orientation program for newly elected members of Legislative Assembly begins in West Bengal. India steps up humanitarian assistance to earthquake-hit Venezuela under Operation Amistad. Nearly 2,600 people died, thousands still missing. IMD issues red alert for heavy to very heavy rainfall over Gujarat, Goa, Madhya Maharashtra, Odisha and parts of Madhya Pradesh till tomorrow. And in FIFA World Cup, Switzerland defeat Algeria 2-0 to reach round of 16 in Vancouver. Prime Minister Narendra Modi described the annual Amarnath Yatra as an eternal chapter in spiritual tradition and cultural unity of the country. He said the divine darshan of Baba Barfani is an unforgettable and deeply auspicious experience in the lives of millions of devotees. He also extended his greetings to devotees undertaking the annual Amarnath Yatra in Jammu and Kashmir. In a letter written to the pilgrims, the Prime Minister also urged devotees to take 5 resolutions during the pilgrimage. These include maintaining cleanliness throughout the yatra, strictly following all safety and administrative guidelines, supporting the local economy by spending at least 10% of their travel expenses on local products under the Vocal for Local initiative, gifting a sapling to a sibling on Raksha Bandhan to promote the

0: ରାଜ୍ୟରେ ଗତ ଦେଢ଼ ବର୍ଷ ମଧ୍ୟରେ 3.5 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଥିବା କହିଲେ ମୁଖ୍ୟମନ୍ତ୍ରୀ। ଜାପାନର ପ୍ରମୁଖ ଶିଳ୍ପ ଉଦ୍ୟୋଗୀଙ୍କ ସହ 67,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ। ପୁରୀ ରଥଯାତ୍ରା ପରିଚାଳନା ଓ ପ୍ରସ୍ତୁତି ନେଇ ଆସନ୍ତା ସୋମବାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ନିରନ୍ତର ଭବିଷ୍ୟତ ପାଇଁ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ରୁ ମୁକ୍ତି ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ପ୍ଲାଷ୍ଟିକ୍ ବ୍ୟାଗ୍ ମୁକ୍ତ ଦିବସ। ଏବଂ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା, ଅତି ପ୍ରବଳ ବର୍ଷା ହେବା ନେଇ ମାଲକାନଗିରି ଓ କୋରାପୁଟ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ରାଜ୍ୟ ସରକାର ଏକ ସଶକ୍ତ, ସମୃଦ୍ଧ ଓ ବୈଭବଶାଳୀ ଓଡ଼ିଶା ଗଠନ ପାଇଁ ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରଠାରେ ଜାପାନର ବ୍ୟବସାୟୀ ପ୍ରତିନିଧିଙ୍କ ସହିତ ଏକ ଆଲୋଚନା ଅଧିବେଶନରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ଦେଢ଼ ବର୍ଷ ମଧ୍ୟରେ ରାଜ୍ୟରେ 3.5 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଛି। ଏହି ସମୟ ମଧ୍ୟରେ ସରକାର 10 ଲକ୍ଷ କୋଟି ଟଙ୍କାର ନୂତନ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି। ଉତ୍କର୍ଷ ଓଡ଼ିଶା, ମେକ୍ ଇନ୍ ଓଡ଼ିଶାରୁ ଆରମ୍ଭ ହୋଇଥିବା ଶିଳ୍ପ ବିପ୍ଳବର ଏହି ଯାତ୍ରା ଆଗାମୀ ଦିନରେ ଜାରି ରହିବ। ଏହି ପ୍ରୟାସ ଯୁବବର୍ଗଙ୍କୁ ନିଯୁକ୍ତି ସୁଯୋଗ ଓ ରୋଜଗାରର ନୂତନ ସୁଯୋଗ ପ୍ରଦାନ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଆଜି ଓଡ଼ିଶାର 30 ଜିଲ୍ଲା ମଧ୍ୟରୁ 29 ଜିଲ୍ଲାରେ କିଛି ନା କିଛି ନୂତନ ଶିଳ୍ପ ଆମେ ତାକୁ ଆଜି କରିବା ପାଇଁ ଯାଉଛୁ। ଆଗାମୀ ଦିନରେ ଯେଉଁ ଆଉ ଗୋଟିଏ ଜିଲ୍ଲା ରହିଲା ସେଥିରେ ମଧ୍ୟ ନିଶ୍ଚିତ ଭାବରେ ଶିଳ୍ପ ପ୍ରତିଷ୍ଠା କରାଯିବ। ଆମର ଲକ୍ଷ୍ୟ ହେଉଛି ଶିଳ୍ପ ବିକାଶର ଧାରା ଓଡ଼ିଶା ସାରା।
0: ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଜାପାନର ପ୍ରମୁଖ ଶିଳ୍ପ ଉଦ୍ୟୋଗୀଙ୍କ ସହିତ 67,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହାଦ୍ୱାରା ପ୍ରାୟ 7,000 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ସମ୍ପଦଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ପ୍ରମୁଖ ଉପସ୍ଥିତ ରହି ରାଜ୍ୟରେ ଦୀର୍ଘକାଳୀନ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ପାଇଁ ବିଭିନ୍ନ ରଣନୈତିକ ସହଯୋଗ ଉପରେ ଆଲୋଚନା କରିଥିଲେ। ଗତକାଲି ଓଡ଼ିଶା ସରକାରଙ୍କ ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ଇପିକଲ୍ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ ଆଇଏସ୍ସି ଗ୍ରୁପ୍ ମଧ୍ୟରେ ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପ୍ରତିଷ୍ଠା ପାଇଁ 1,10,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀ ଗସ୍ତ ଶେଷ କରି ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଓଡ଼ିଶାର ପ୍ରଗତି, ସାଂଗଠନିକ ସୁଦୃଢ଼ ଏବଂ ଆଗାମୀ ଦିନର କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା ହୋଇଥିବା ଶ୍ରୀ ମାଝୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ସୋମବାର ରଥଯାତ୍ରାର ପରିଚାଳନା ଓ ପ୍ରସ୍ତୁତି ନେଇ ସମୀକ୍ଷା କରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି। ବୈଠକରେ ରଥଯାତ୍ରାର ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ସମ୍ପନ୍ନ କରିବା, ଶାନ୍ତି ଶୃଙ୍ଖଳା ରକ୍ଷା, ଭିଡ଼ ନିୟନ୍ତ୍ରଣ, ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପଦକ୍ଷେପ ସମ୍ପର୍କରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବଡ଼ଦାଣ୍ଡକୁ ବିଭିନ୍ନ ଭାଗରେ ବଣ୍ଟାଯାଇ ପ୍ରତ୍ୟେକ ଅଂଶରେ ଜଣେ ଓଏଏସ୍ ଅଧିକାରୀଙ୍କୁ ନିଯୁକ୍ତ କରାଯିବ। ସମ୍ପୂର୍ଣ୍ଣ ଶୃଙ୍ଖଳା ସହିତ ରଥଯାତ୍ରାର ଆୟୋଜନ ସରକାରଙ୍କ ପ୍ରାଥମିକତା ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।
2: ଯେଉଁମାନେ ଆସିବେ ତାଙ୍କର ସ୍ୱାସ୍ଥ୍ୟ ଦୃଷ୍ଟିରୁ ହେଉ, ସୁରକ୍ଷା ଦୃଷ୍ଟିରୁ ହେଉ, ପୁରାପୁରି ଶ୍ରୀଗୁଣ୍ଡିଚା ଦିନଠୁ ଆରମ୍ଭ କରିକି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସେଥିରେ ସୁନାବେଶ, ବାହୁଡ଼ା ଏବଂ ସେ ତପମଣ୍ଡପରେ ଦର୍ଶନ, ସବୁ କଥାକୁ ସୁରୁଖୁରୁରେ କେମିତି ଶୃଙ୍ଖଳିତ ଭାବରେ ହେବ ସେ କଥାକୁ ଆଖି ଆଗରେ ରଖିକି ତାକୁ ବିଭିନ୍ନ ଅଂଶରେ ବଣ୍ଟା ହୋଇଛି ଏବଂ ପ୍ରତି ଅଂଶ ପାଇଁ ଜଣେ ଜଣେ ସରକାରୀ ଅଧିକାରୀ ତାର ଦାୟିତ୍ୱରେ ରହିବେ ସେଭଳିଆ ଏକ ବ୍ୟବସ୍ଥା କରାହୋଇଛି।
0: ଆଗାମୀ ରଥଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ପୁରୀ ଗସ୍ତକୁ ଦୃଷ୍ଟିରେ ରଖି ଗମନାଗମନକୁ ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ କରିବା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ପୂର୍ତ୍ତ ବିଭାଗର ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ନିର୍ଦ୍ଦେଶରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ମାଟିଆପଡ଼ା ଗସ୍ତ କରି ଆରଓବି ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ରଥଯାତ୍ରା ପୂର୍ବରୁ ଆରଓବି ସର୍ଭିସ୍ ରୋଡ୍ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରି ଯାତାୟତ ଉପଯୋଗୀ କରିବା ଏବଂ ନିର୍ମାଣ ସାମଗ୍ରୀ ଓ ଆବର୍ଜନା ହଟାଇ ଏହାକୁ ସ୍ୱଚ୍ଛ, ସୁରକ୍ଷିତ ଓ ସୁବ୍ୟବସ୍ଥିତ କରିବା ପାଇଁ ଶ୍ରୀ ସିଂ ବରିଷ୍ଠ ଅଧିକାରୀ ଓ ନିର୍ମାଣ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି। ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀ ବିଗ୍ରହମାନେ ସ୍ନାନ କରି ଅସୁସ୍ଥ ହେବା ପରେ ଅଣସର ପିଣ୍ଡିରେ ଅବସ୍ଥାନ କରିଛନ୍ତି। ଅଣବସରର ଆଜି ପଞ୍ଚମ ଦିନରେ ଶ୍ରୀଜୀଉମାନଙ୍କର ଚନ୍ଦନ ଓ କରାଳ ଖୋଲାଯାଇ ଶ୍ରୀଅଙ୍ଗ ଫିଟାଯିବ। ଆସନ୍ତାକାଲିଠାରୁ ଠାକୁରମାନଙ୍କୁ ଫୁଲୁରୀ ତେଲ ଲାଗି ସହ ଓଷୁଓ ଲାଗି ନୀତି ଆରମ୍ଭ ହେବ।

ଅଣସର ସମୟରେ ବ୍ରହ୍ମଗିରିରେ ଶ୍ରଦ୍ଧାଳୁମାନେ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କରୁଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ ପ୍ରତି ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତିକ ପ୍ଲାଷ୍ଟିକ୍ ବ୍ୟାଗମୁକ୍ତ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଏକ ନିରନ୍ତର ଭବିଷ୍ୟତ ପାଇଁ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ରୁ ମୁକ୍ତି। 2008 ଜୁଲାଇ ମାସ 3 ଏକ ପରିବେଶ ସଂଗଠନ ସ୍ପେନ୍ର ବାର୍ସିଲୋନାରେ ପ୍ରଥମ ଥର ପାଇଁ ଏହି ଦିବସ ପାଳନ କରିଥିଲା। ଏକ ରିପୋର୍ଟ ଅନୁସାରେ ପ୍ରତିବର୍ଷ ପ୍ରାୟ 1-5 ଟ୍ରିଲିୟନ୍ ପ୍ଲାଷ୍ଟିକ୍ ବ୍ୟାଗ୍ ବ୍ୟବହାର କରାଯାଇ ଫିଙ୍ଗା ଯାଇଥାଏ, ଯାହା ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଚଳିତ ବର୍ଷ ବିଶ୍ୱକୁ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ରୁ ମୁକ୍ତ କରିବାର ଆହ୍ୱାନ ନେଇ ଏହି ଦିବସ ପାଳନ କରାଯାଉଛି। ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କନିସିସ୍ଥିତ ବାଲାଜୀ ବିଦ୍ୟାପୀଠ ପରିସରରେ ଆୟୋଜିତ ସ୍ୱାବଲମ୍ବୀ ଯୁବ ସମୃଦ୍ଧ ଓଡ଼ିଶା ସମାବେଶକୁ ରାଜ୍ୟ ପରିବହନ ଓ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ଉଦ୍ଘାଟନ କରିଛନ୍ତି। ଯୁବପିଢ଼ିଙ୍କୁ ସ୍ୱାବଲମ୍ବୀ କରିବା ସରକାରଙ୍କ ମୂଳ ଲକ୍ଷ୍ୟ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଥିଲେ। ଜିଲ୍ଲା ପ୍ରଶାସନ, ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟ ଏବଂ ଜିଲ୍ଲା ଶିଳ୍ପ କେନ୍ଦ୍ରର ମିଳିତ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ଯୁବପିଢ଼ିଙ୍କୁ ସ୍ୱନିଯୁକ୍ତି, ଦକ୍ଷତା ବିକାଶ, ଉଦ୍ୟୋଗ ସ୍ଥାପନ ଏବଂ ବିଭିନ୍ନ ସରକାରୀ ରୋଜଗାରମୂଳକ ଯୋଜନା ସମ୍ପର୍କରେ ସଚେତନ କରାଯାଇଥିଲା। କନ୍ଧମାଳ ଜିଲ୍ଲାରେ ଭିବିଜି ରାମଜୀ ଯୋଜନାର ଶୁଭାରମ୍ଭ ସହ ଜନସାଧାରଣଙ୍କ ମଧ୍ୟରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୋଜନାର ଲକ୍ଷ୍ୟ, ବୈଶିଷ୍ଟ୍ୟ, କାର୍ଯ୍ୟାନ୍ୱୟନ ପ୍ରକ୍ରିୟା ଏବଂ ଗ୍ରାମୀଣ ରୋଜଗାର ଆଜୀବିକା ବିକାଶର ଗୁରୁତ୍ୱ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବୋଦାପ୍ରକାଶ ପଞ୍ଚାୟତଠାରେ ସଖୀ ୱାନ୍ ଷ୍ଟପ୍ ସେଣ୍ଟର ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟତଃ ମହିଳା ଓ କନ୍ୟା ସନ୍ତାନଙ୍କ ପ୍ରତି ହେଉଥିବା ଲିଙ୍ଗଗତ ହିଂସା ଏବଂ ଏହାର ପ୍ରତିକାର, ଡାକ୍ତରୀ ସହାୟତା, ପୁଲିସ୍ ସହାୟତା, ଆଇନଗତ ପରାମର୍ଶ, ମନସ୍ତାତ୍ତ୍ୱିକ କାଉନ୍ସେଲିଂ ଏବଂ ଜରୁରୀକାଳୀନ ଆଶ୍ରୟସ୍ଥଳୀ ସମ୍ପର୍କରେ ଉପସ୍ଥିତ ସଦସ୍ୟମାନଙ୍କୁ ଅବଗତ କରାଯାଇଥିଲା। କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅନ୍ତର୍ଗତ ତେନ୍ତୁଳିଗୁମା ଜଙ୍ଗଲରୁ ଜିଲ୍ଲା ସ୍ୱେଚ୍ଛାସେବୀ ବାହିନୀ ଡିଭିଏଫ୍ ପକ୍ଷରୁ ବିପୁଳ ପରିମାଣର ମାଓବାଦୀ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ଆରମ୍ଭ ହୋଇଥିବା ତଲାସୀ ଅଭିଯାନ ବେଳେ ଏହି ସଫଳତା ମିଳିଛି। ଜବତ ହୋଇଥିବା ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଆନ୍ଧ୍ର ଓଡ଼ିଶା ସୀମା ସ୍ପେଶାଲ୍ ଜୋନାଲ୍ କମିଟିର ମାଓବାଦୀମାନଙ୍କର ହୋଇଥିବା ସନ୍ଦେହ କରାଯାଉଛି। ସାଧାରଣ ଜନତା ଓ ସୁରକ୍ଷା ବାହିନୀକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି ସମସ୍ତ ଅସ୍ତ୍ରଶସ୍ତ୍ରକୁ ଲୁଚାଇ ରଖାଯାଇଥିବା ପୁଲିସ ସନ୍ଦେହ କରୁଛି। ଗଞ୍ଜାମ ଜିଲ୍ଲା ସୋରଡ଼ାଠାରେ ବନ ବିଭାଗ ପକ୍ଷରୁ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବଡ଼ଗଡ଼ ବନାଞ୍ଚଳ ଅଧିକାରୀ ଅଞ୍ଜନ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ଗାଙ୍ଗପୁର ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଭଦ୍ରକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏବଂ ରେଡ୍କ୍ରସ୍ ସୋସାଇଟି ପକ୍ଷରୁ ଚୁନିଦା ପିଏମ୍ସି କ୍ଷେତ୍ରବାସୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଚାରାରୋପଣ ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହେବାରେ ଲାଗିଛି। ଲଘୁଚାପର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ ହେବା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ଆଗାମୀ 3 ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ପାଇଁ ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଭାଗ ସମ୍ପୂର୍ଣ୍ଣ ସତର୍କ ଓ ପ୍ରସ୍ତୁତ ବୋଲି ଅଗ୍ନିଶମ ବିଭାଗ ନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି। ସମସ୍ତ ଅଗ୍ନିଶମ କେନ୍ଦ୍ରକୁ 24 ସତର୍କ ରହିବାକୁ କୁହାଯାଇଛି। କଟକ, ବ୍ରହ୍ମପୁର ଓ ସମ୍ବଲପୁରରେ ସ୍ୱତନ୍ତ୍ର ଉଦ୍ଧାରକାରୀ ଟିମ୍ ମୁତୟନ ହୋଇଛନ୍ତି। ରାଜ୍ୟରେ ଗତ 1.5 ମଧ୍ୟରେ 3.5 କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଥିବା କହିଲେ ମୁଖ୍ୟମନ୍ତ୍ରୀ। ଜାପାନ ପ୍ରମୁଖ ଶିଳ୍ପ ଉଦ୍ୟୋଗୀଙ୍କ ସହ 67,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ। ପୁରୀ ରଥଯାତ୍ରା ପରିଚାଳନା ଓ ପ୍ରସ୍ତୁତି ନେଇ ଆସନ୍ତା ସୋମବାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ନିରନ୍ତର ଭବିଷ୍ୟତ ପାଇଁ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ରୁ ମୁକ୍ତି ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ପ୍ଲାଷ୍ଟିକ୍ ବ୍ୟାଗ୍ ମୁକ୍ତ ଦିବସ ଏବଂ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା, ଅତିପ୍ରବଳ ବର୍ଷା ହେବା ନେଇ ମାଲକାନଗିରି ଓ କୋରାପୁଟ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଏବଂ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା, ବର୍ତ୍ତମାନ ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ଶାନ ଏବଂ ସାଥୀ ଚକାନ୍ତି। ଗୀତ ରଚନା କରିଛନ୍ତି ଗିରିଶ ନକ୍ଡୁ, ସଙ୍ଗୀତ ଷ୍ଟିଫେନ୍ ଦେୱାନ୍ସି, କଥାଚିତ୍ର କନ୍ନପ୍ପା।

ଏଥର ଏଥର ଶିଳ୍ପୀ ହେଲେ ପାୟଲ ଦେବ ଏବଂ ବିଶାଳ ମିଶ୍ର। ଗୀତ ରଚନା କରିଛନ୍ତି ତୁରାଜ, ସଙ୍ଗୀତ ପାୟଲ ଦେବ, କଥାଚିତ୍ର ସତ୍ୟ ପ୍ରେମ କି କଥା।

ଶେଷ ହେଲା ହିନ୍ଦୀ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ ପ୍ରସାରଣ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଅନିବାର୍ଯ୍ୟ କାରଣବଶତଃ ଦିଲ୍ଲୀରୁ ପ୍ରଚାରିତ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ଆମେ ଶୁଣାଇପାରୁନି, ସେଥିପାଇଁ ଆମେ ଦୁଃଖିତ।

ଆକାଶବାଣୀ ଭବାନୀ ପାଟଣା ସମୟ ଅପରାହ୍ନ 3:10। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆଜି ତୃତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଅପରାହ୍ନ 5:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଆକାଶବାଣୀ କଟକ କେନ୍ଦ୍ରରୁ। 5:30 ଶୁଣିବେ ଯୁବବାଣୀ, ଆଜି ଏଥିରେ ଶୁଣିବେ ସମ୍ଭାବନା। 6:30 ରହିଛି ଆଦିବାସୀ ଗୀତ କ୍ରମରେ କୁଟିଆକନ୍ଧ ଗୀତ ପରିବେଷଣ କରିବେ ରୂପ ସିଂ ମାଝୀ ଏବଂ ସାଥୀ। 7:25 ରହିଛି ଜିଲ୍ଲା ହଲଚଲ କ୍ରମରେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। 7:30 ଶୁଣିପାରିବେ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। 8:00 ଶୁଣିବେ କାର୍ଯ୍ୟକ୍ରମ ଗୀତ ଗଜଲ ପରିବେଷଣ କରିବେ ମନହରୁଧା, ସ୍ୱର୍ଣ୍ଣଧା ପଡ଼ୁଆଲ ଏବଂ ଗୁଲାମ ଅଲ୍ଲୀ। 8:15 ରହିଛି ଆଞ୍ଚଳିକ ଗୀତ କ୍ରମରେ ସମ୍ବଲପୁରୀ ଗୀତ ପରିବେଷଣ କରିବେ ଜୟଦେବ ବେହେରା ଏବଂ ନୀଳାଞ୍ଚଳ ପାନ। 8:30 ସ୍ପୋର୍ଟସ୍ ସ୍କେନ୍, 9:30 ସ୍ପଟଲାଇଟ୍, 9:30 ରହିଛି କରେଣ୍ଟ ଆଫେୟାର୍ସ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ଶୁଣାଇବୁ ଆକାଶବାଣୀ ଦିଲ୍ଲୀରୁ। 10:00 ରହିଛି ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ। 10:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶାସ୍ତ୍ରୀୟ ଗାୟନ। ଶ୍ରୋତାବନ୍ଧୁ, ଏଥିଲା ଆଜି ତୃତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ପୁଣି ଉପସ୍ଥିତ ହେବୁ ଅପରାହ୍ନ 5:00। ସେତେବେଳେ ଯାଏ ବିଦାୟ ନେଉଛୁ।

ଆଗକେ ଶୁଣି ଭଗବାନ ପାଟଣା। ସମୟ ଅପରାହ୍ନ 5ଟା। ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ରେ 100.3 MHz ଯୋଗେ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଅଧିବେଶନ ଆରମ୍ଭରେ ଶୁଣନ୍ତୁ CIT NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: 10 ଲକ୍ଷର ଲଟେରି ମତେ ୱାଓ
1: ହସଲା ନକଲି ଅଫର୍ସ ପ୍ରତି ସାବଧାନ
2: ଆର୍‌ବିଆଇ କହେ
3: ସଚେତନ ହୁଅନ୍ତୁ ସତର୍କ ରୁହନ୍ତୁ
4: ଓପା ଚାକିରି ମିଳିଗଲା
5: ଆରେ ବାଃ ଅଭିନନ୍ଦନ ଏବେ ବହୁତ ଗୁଡ଼ାଏ ଶପିଂ
4: ହଁ ଓପା ନୂଆ ମୋବାଇଲ ଜିନ୍ସ ଜ୍ୟାକେଟ୍
5: ରହି ଯା ରାଜକୁମାର ସାଲାରୀ ପୂର୍ବରୁ ଖର୍ଚ୍ଚ
4: ଇନ୍ଷ୍ଟାଣ୍ଟ ଲୋନ୍ ବି ତ ମିଳୁଛି
5: ପ୍ରଥମେ ବଜେଟ୍ ବନେଇବା ସି ତାପରେ ଖର୍ଚ୍ଚ କର
4: କିନ୍ତୁ ଓପା
5: ଦେଖ ରୋଜଗାରର ଗୋଟିଏ ଭାଗ ସଞ୍ଚୟ କର କିନ୍ତୁ ପାର୍ଟି ଦେବାକୁ ହିଁ ପଡିବ
4: ହଁ ଓପା ପାର୍ଟି ମୋର ବଜେଟ୍ ତୋର
2: ଆଚ୍ଛା
3: ଆର୍‌ବିଆଇ କହେ
6: ସଠିକ୍ ଆର୍ଥିକ ଆଚରଣ ରଖେ ଆପଣଙ୍କ ସୁରକ୍ଷାର ଧ୍ୟାନ
7: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବବାଣୀ ଆଜି ଏହି କ୍ରମ ରହିଛି ସମ୍ଭାବନା

ନମସ୍କାର ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ସନ୍ଧ୍ୟାରେ ଯୁବବାଣୀର ସମ୍ଭାବନା କାର୍ଯ୍ୟକ୍ରମକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଅଛି ଆପଣଙ୍କ ସହ ଆପଣଙ୍କର ସାଥୀ ଶିବଶକ୍ତି ପୁରୋହିତ। ତେବେ ଶ୍ରୋତା ବନ୍ଧୁ, ଆଜି ହେଉଛି ଜୁଲାଇ ମାସର 3 ତାରିଖ ଶୁକ୍ରବାର। ଆପଣ ଯେପରି ଜାଣନ୍ତି, ସପ୍ତାହର ପ୍ରତ୍ୟେକ ଶୁକ୍ରବାର ଦିନ ଆମ ସମସ୍ତଙ୍କ ପ୍ରିୟ କାର୍ଯ୍ୟକ୍ରମ ସମ୍ଭାବନା କାର୍ଯ୍ୟକ୍ରମ ରହିଥାଏ। ହଁ ଶ୍ରୋତା ବନ୍ଧୁ, ଏହି କାର୍ଯ୍ୟକ୍ରମରେ ଆମେ ବିଭିନ୍ନ ପ୍ରକାର ସମାଚାର ଏବଂ ନିଯୁକ୍ତି ସମ୍ପର୍କରେ ଜାଣିବା ସହ କେବେ କେବେ କାର୍ଯ୍ୟକ୍ରମରେ ଆସିଥିବା ଜଣେ ବରିଷ୍ଠ ଅତିଥିଙ୍କ ସହ ମଧ୍ୟ ସାକ୍ଷାତକାର କରିଥାଉ। ତେବେ ଆସନ୍ତୁ ଆଉ ଡେରି ନକରି ଆରମ୍ଭ କରିବା ଆଜିର ଏହି ସମସ୍ତଙ୍କ ପ୍ରିୟ କାର୍ଯ୍ୟକ୍ରମ ସମ୍ଭାବନା କାର୍ଯ୍ୟକ୍ରମକୁ। ଆଉ ଶୁଣିବା ଆମେ ଆପଣଙ୍କ ପାଇଁ ନେଇ ଆସିଥିବା ସୁନ୍ଦର ସୁନ୍ଦର ମନଛୁଆଁ ଗୀତ ସବୁ। ତେବେ ଶ୍ରୋତା ବନ୍ଧୁ, ଆସନ୍ତୁ ବର୍ତ୍ତମାନ ଜାଣିବା ନିଯୁକ୍ତି ସମ୍ପର୍କରେ କିଛି ନୂଆ ସୂଚନା ଏବଂ ସମାଚାର ସମ୍ପର୍କରେ। ଏସ୍ଏସ୍ସି ସିଜିଏଲ୍ ବା ଷ୍ଟାଫ୍ ସିଲେକ୍ସନ୍ କମିଶନ କମ୍ବାଇଣ୍ଡ ଗ୍ରାଜୁଏଟ୍ ଲେଭେଲ୍ ହେଉଛି ଭାରତ ସରକାରଙ୍କ ଏକ ପ୍ରତିଷ୍ଠିତ ପ୍ରତିଯୋଗିତାମୂଳକ ପରୀକ୍ଷା। ଏହି ପରୀକ୍ଷାକୁ ଷ୍ଟାଫ୍ ସିଲେକ୍ସନ୍ କମିଶନ ବା ଏସ୍ଏସ୍ସି ପ୍ରତିବର୍ଷ ଆୟୋଜନ କରିଥାଏ। ଏହା ମାଧ୍ୟମରେ କେନ୍ଦ୍ର ସରକାରର ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ ଏବଂ କାର୍ଯ୍ୟାଳୟର ଗ୍ରୁପ୍ ବି ଏବଂ ଗ୍ରୁପ୍ ସି ପଦବୀରେ ନିଯୁକ୍ତି ହୋଇଥାଏ। 2026 ମସିହାରେ ପ୍ରାୟ 12,206 ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପରୀକ୍ଷା ପାଇଁ ଯେକୌଣସି ସ୍ୱୀକୃତି ବିଶ୍ୱବିଦ୍ୟାଳୟରୁ ସ୍ନାତକ ବା ଗ୍ରାଜୁଏସନ୍ ପାସ୍ କରିଥିବା ପ୍ରାର୍ଥୀ ଆବେଦନ କରିପାରିବେ। ବୟସସୀମା ପଦବୀ ଅନୁଯାୟୀ ସାଧାରଣତଃ 18 ବର୍ଷରୁ ସର୍ବାଧିକ 32 ବର୍ଷ ମଧ୍ୟରେ ରହିଥାଏ ଏବଂ ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ସରକାରୀ ନିୟମ ଅନୁସାରେ ବୟସରେ ଛାଡ଼ ମିଳିଥାଏ। ଏସ୍ଏସ୍ସି ସିଜିଏଲ୍ ମାଧ୍ୟମରେ ଇନକମ୍ ଟ୍ୟାକ୍ସ ଇନ୍ସପେକ୍ଟର, ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର ବା ଏଏସ୍ଓ, ଅଡିଟର, ଏକାଉଣ୍ଟାଣ୍ଟ, ଆସିଷ୍ଟାଣ୍ଟ ଏନ୍ଫୋର୍ସମେଣ୍ଟ ଅଫିସର, ଇନ୍ସପେକ୍ଟର, ସବ୍ ଇନ୍ସପେକ୍ଟର ବା ସିବିଆଇ, ଟ୍ୟାକ୍ସ ଆସିଷ୍ଟାଣ୍ଟ ସମେତ ଅନେକ ସମ୍ମାନଜନକ ପଦବୀରେ ନିଯୁକ୍ତି ହୋଇଥାଏ। ଏହି ଚାକିରିଗୁଡ଼ିକରେ ଭଲ ଦରମା, ଏହାସହ ଟିଏ, ଡିଏ,

ମା ପଦବୀ ଅନୁଯାୟୀ ସାଧାରଣତଃ 18 ବର୍ଷରୁ ସର୍ବାଧିକ 33 ବର୍ଷ ମଧ୍ୟରେ ରହିଥାଏ ଏବଂ ସଂରକ୍ଷିତ ବର୍ଗ ପାଇଁ ସରକାରୀ ନିୟମ ଅନୁଯାୟୀ ବୟସରେ ଛାଡ଼ ମିଳିଥାଏ। ନିଯୁକ୍ତି ପ୍ରକ୍ରିୟାରେ ସାଧାରଣତଃ କମ୍ପ୍ୟୁଟର ବେସ୍ଡ ଟେଷ୍ଟ ବା CBT, ଡକୁମେଣ୍ଟ ଭେରିଫିକେସନ୍ ଏବଂ ମେଡିକାଲ ଏକ୍ଜାମିନେସନ୍ ଅନ୍ତର୍ଭୁକ୍ତ ରହିଥାଏ। CBT ପରୀକ୍ଷାରେ ମ୍ୟାଥମେଟିକ୍ସ, ଜେନେରାଲ ଇଣ୍ଟେଲିଜେନ୍ସ ଆଣ୍ଡ ରିଜନିଂ, ଜେନେରାଲ ସାଇନ୍ସ ଏବଂ ଜେନେରାଲ ଆୱାରନେସ୍ ଭଳି ବିଷୟରୁ ପ୍ରଶ୍ନ ଆସିଥାଏ। କେତେକ ପଦବୀ ପାଇଁ ବୈଷୟିକ ବା ଟେକ୍ନିକାଲ ବିଷୟରୁ ମଧ୍ୟ ପ୍ରଶ୍ନ ରହିପାରେ। ବେତନ ଦୃଷ୍ଟିରୁ ମଧ୍ୟ ଏହି ଚାକିରି ଆକର୍ଷଣୀୟ। ଟେକ୍ନିସିଆନ୍ ଗ୍ରେଡ୍ 1 ସିଗ୍ନାଲ ପଦବୀ ପାଇଁ ସପ୍ତମ ବେତନ କମିଶନ ଅନୁଯାୟୀ ପେ ଲିଭେଲ 5ରେ ପ୍ରାରମ୍ଭିକ ମୂଳ ବେତନ 29,200 ଟଙ୍କା ରହିଛି। ଟେକ୍ନିସିଆନ୍ ଗ୍ରେଡ୍ 3 ପାଇଁ ପେ ଲିଭେଲ 2ରେ ପ୍ରାରମ୍ଭିକ ମୂଳ ବେତନ 19,900 ଟଙ୍କା ରହିଛି। ଏହା ସହିତ ଭତ୍ତା ବା DA, ଘରଭଡ଼ା ବା HRA, ଯାତ୍ରା ପାଇଁ TA, ଚିକିତ୍ସା ସୁବିଧା ଏବଂ ଅନ୍ୟାନ୍ୟ ସରକାରୀ ସୁବିଧା ମଧ୍ୟ ମିଳିଥାଏ। ଟେକ୍ନିସିଆନ୍ ଭାବରେ ନିଯୁକ୍ତି ପାଇବା ପରେ ରେଳବାଇର ବିଭିନ୍ନ ବିଦ୍ୟୁତ୍, ସିଗ୍ନାଲ, ଯାନ୍ତ୍ରିକ ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟରେ ଦାୟିତ୍ୱ ନିଭାଇବାକୁ ପଡ଼ିଥାଏ। ଏହି ଚାକିରିରେ ଦେଶର ବିଭିନ୍ନ ରେଳ ଜୋନ୍ରେ କାମ କରିବାର ସୁଯୋଗ ମିଳିଥାଏ ଏବଂ ଅଭିଜ୍ଞତା ଅନୁଯାୟୀ ପଦୋନ୍ନତିର ଭଲ ସମ୍ଭାବନା ରହିଥାଏ। ରେଳବାଇ ଟେକ୍ନିସିଆନ୍ ନିଯୁକ୍ତି 2024 ITI ଡିପ୍ଲୋମା ଏବଂ ଇଞ୍ଜିନିୟରିଂ ଯୋଗ୍ୟତା ଥିବା ଯୁବପିଢ଼ିଙ୍କ ପାଇଁ ଏକ ବଡ଼ ସରକାରୀ ଚାକିରିର ସୁଯୋଗ। ସ୍ଥାୟୀ ଚାକିରି, ଭଲ ବେତନ, ବିଭିନ୍ନ ସରକାରୀ ସୁବିଧା ଏବଂ ଉଜ୍ଜଳ କ୍ୟାରିୟର ଦୃଷ୍ଟିରୁ ଏହା ଏକ ଅତ୍ୟନ୍ତ ଆକର୍ଷଣୀୟ ନିଯୁକ୍ତି। ନିୟମିତ ପ୍ରସ୍ତୁତି, ପୂର୍ବବର୍ଷର ପ୍ରଶ୍ନପତ୍ର ଅଭ୍ୟାସ ଏବଂ ମକ୍ ଟେଷ୍ଟ ଦ୍ୱାରା ଏହି ପରୀକ୍ଷାରେ ସଫଳତା ହାସଲ କରାଯାଇପାରିବ। ତେବେ ଶ୍ରୋତାବନ୍ଧୁ, ଏହା ଥିଲା ଆସିଥିବା କିଛି ନୂଆ ନିଯୁକ୍ତି ସମ୍ପର୍କରେ କିଛି ସୂଚନା। ତେବେ କାର୍ଯ୍ୟକ୍ରମର ସହିତ ଆସନ୍ତୁ ଶୁଣିନେବା ଏହି ସୁନ୍ଦର ଏବଂ ମନଛୁଆଁ ଗୀତଟିଏ।

ତେବେ ଶ୍ରୋତାବନ୍ଧୁ, ଭାରତ ସରକାର ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟତୋଲ୍ଲା ଅଲି ଖାମେନେଇଙ୍କ ରାଷ୍ଟ୍ରୀୟ ଶେଷ କୃତ୍ୟରେ ଯୋଗ ଦେବା ପାଇଁ ଏକ ଉଚ୍ଚସ୍ତରୀୟ ସରକାରୀ ପ୍ରତିନିଧି ଦଳ ପଠାଇବାକୁ ଘୋଷଣା କରିଛି। ଏହି ପ୍ରତିନିଧି ଦଳରେ ବୈଦେଶିକ ବ୍ୟାପାର ରାଜ୍ୟମନ୍ତ୍ରୀ ପବିତ୍ର ମାର୍ଗରିଟା ଏବଂ ବିହାର ରାଜ୍ୟପାଳ ସୟଦ ଅତା ହସନୈନ ଅଂଶଗ୍ରହଣ କରିବେ। ଭାରତ ଏବଂ ଇରାନ ମଧ୍ୟରେ ଶତାବ୍ଦୀ ପୁରୁଣା ସାଂସ୍କୃତିକ, ଐତିହାସିକ ଏବଂ ବାଣିଜ୍ୟିକ ସମ୍ପର୍କ ରହିଛି। ଦୁଇ ଦେଶ ମଧ୍ୟରେ ଶକ୍ତି, ବାଣିଜ୍ୟ, ସଂଯୋଗ ଏବଂ ଆଞ୍ଚଳିକ ସହଯୋଗ ଭଳି କ୍ଷେତ୍ରରେ ଦୀର୍ଘଦିନ ଧରି ସହଯୋଗ ଜାରି ରହିଛି। ଏହିପରି ସମୟରେ ଶେଷ କୃତ୍ୟରେ ଭାରତର ପ୍ରତିନିଧିତ୍ୱ କେବଳ ସମବେଦନା ପ୍ରକାଶ ନୁହେଁ, ବରଂ ଉଭୟ ଦେଶ ମଧ୍ୟରେ ଥିବା ମୈତ୍ରୀପୂର୍ଣ୍ଣ ସମ୍ପର୍କର ପ୍ରତୀକ ବୋଲି ବିବେଚନା କରାଯାଉଛି। ଆନ୍ତର୍ଜାତୀୟ କୂଟନୀତିରେ ଏପରି ରାଷ୍ଟ୍ରଶୋକ ଅବସରରେ ପ୍ରତିନିଧି ଦଳ ପଠାଇବା ଏକ ସାଧାରଣ ଏବଂ ସମ୍ମାନଜନକ ପରମ୍ପରା। ଏହା ମାଧ୍ୟମରେ ଦେଶମାନେ ପରସ୍ପର ପ୍ରତି ସମ୍ମାନ ଏବଂ ସଦ୍ଭାବ ପ୍ରକାଶ କରନ୍ତି। ଭାରତର ଏହି ପଦକ୍ଷେପ ଦୁଇ ଦେଶର ସମ୍ପର୍କକୁ ଆହୁରି ସୁଦୃଢ଼ କରିବ ବୋଲି କୂଟନୀତିକ ମହଲରେ ଆଶା କରାଯାଉଛି। ତେବେ ଶ୍ରୋତାବନ୍ଧୁ, ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ପଶ୍ଚିମ ଏସିଆର ବିଭିନ୍ନ ଦେଶକୁ ଏହାର ସମ୍ପୂର୍ଣ୍ଣ ବିମାନ ସେବା ପୁଣିଥରେ ଆରମ୍ଭ କରିଛି। କୁଏତ ଏବଂ ଓମାନର ସାଲାଲା ସମେତ ଅନ୍ୟାନ୍ୟ ଗନ୍ତବ୍ୟସ୍ଥଳକୁ ପୂର୍ବରୁ ବ୍ୟାହତ ହୋଇଥିବା ବିମାନ ଚଳାଚଳ ବର୍ତ୍ତମାନ ସ୍ୱାଭାବିକ ଭାବରେ ଚାଲୁଅଛି। ଏହି ନିଷ୍ପତ୍ତି ଯାତ୍ରୀମାନଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି। ପଶ୍ଚିମ ଏସିଆର ବିଭିନ୍ନ ଦେଶର ଲକ୍ଷାଧିକ ଭାରତୀୟ କାର୍ଯ୍ୟରତ ଅଛନ୍ତି। ସେମାନଙ୍କ ସହ ପର୍ଯ୍ୟଟକ, ବ୍ୟବସାୟୀ ଏବଂ ପରିବାର ସଦସ୍ୟମାନେ ମଧ୍ୟ ନିୟମିତ ଭାବରେ ଏହି ରୁଟ୍ରେ ଯାତାୟତ କରନ୍ତି। ବିମାନ ସେବା ସ୍ୱାଭାବିକ ହେବା ଫଳରେ ସେମାନଙ୍କର ଯାତ୍ରା ଅଧିକ ସୁବିଧାଜନକ ହେବା ସହିତ ବ୍ୟବସାୟ ଏବଂ ରୋଜଗାର କ୍ଷେତ୍ରରେ ମଧ୍ୟ ସକାରାତ୍ମକ ପ୍ରଭାବ ପଡ଼ିବ। ବିଶେଷଜ୍ଞଙ୍କ ମତରେ ଏହି ପଦକ୍ଷେପ ଭାରତ ଏବଂ ପଶ୍ଚିମ ଏସିଆ ଦେଶମାନଙ୍କ ମଧ୍ୟରେ ସଂଯୋଗକୁ ଆହୁରି ମଜବୁତ କରିବ। ବିମାନ ସେବା ସ୍ୱାଭାବିକ ହେବା ଦ୍ୱାରା ପ୍ରବାସୀ ଭାରତୀୟଙ୍କ ଯାତାୟତ ସହଜ ହେବ ଏବଂ ଉଭୟ ଅଞ୍ଚଳ ମଧ୍ୟରେ ବାଣିଜ୍ୟ ଏବଂ ପର୍ଯ୍ୟଟନ କାର୍ଯ୍ୟକଳାପ ମଧ୍ୟ ଅଧିକ ଗତିଶୀଳ ହେବ। ତେବେ ଶ୍ରୋତାବନ୍ଧୁ, ପ୍ରତିବର୍ଷ ଜୁଲାଇ ମାସର 3 ତାରିଖ ବା ଆଜିର ଏହି ଦିନରେ ସମଗ୍ର ବିଶ୍ୱରେ ଆନ୍ତର୍ଜାତୀୟ ପ୍ଲାଷ୍ଟିକ୍ ବ୍ୟାଗ୍ ମୁକ୍ତ ଦିବସ ପାଳନ କରାଯାଏ। ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏକକ ବ୍ୟବହାର ଯୋଗ୍ୟ ବା ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ବ୍ୟାଗ୍ର ବ୍ୟବହାରକୁ କମାଇବା, ପରିବେଶ ସୁରକ୍ଷା ପ୍ରତି ଲୋକଙ୍କୁ ସଚେତନ କରିବା ଏବଂ କପଡ଼ା, ପାଟ କିମ୍ବା କାଗଜର ବ୍ୟାଗ୍ ବ୍ୟବହାରକୁ ପ୍ରୋତ୍ସାହନ ଦେବା। ପ୍ଲାଷ୍ଟିକ୍ ବ୍ୟାଗ୍ର ଅତ୍ୟଧିକ ବ୍ୟବହାର ଆଜି ବିଶ୍ୱ ପାଇଁ ଏକ ଗୁରୁତର ପରିବେଶଗତ ସମସ୍ୟା ହୋଇପଡ଼ିଛି। ଏହା ମାଟି, ଜଳ, ବାୟୁ, ଜୀବଜନ୍ତୁ ଏବଂ ମଣିଷ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଉଛି। ପ୍ଲାଷ୍ଟିକ୍ ବ୍ୟାଗ୍ ସହଜରେ ନଷ୍ଟ ହୁଏ ନାହିଁ। ଏକ ପ୍ଲାଷ୍ଟିକ୍ ବ୍ୟାଗ୍କୁ ସମ୍ପୂର୍ଣ୍ଣ ଭାବରେ ବିଘଟ

ପ୍ରତିଫଳିତ ହେବା ପାଇଁ ଶହ ଶହ ବର୍ଷ ଲାଗିପାରେ। ଫଳରେ ଏହା ମାଟିର ଉର୍ବରତାକୁ ହ୍ରାସ କରେ ଏବଂ ଜଳ ନିଷ୍କାସନ ବ୍ୟବସ୍ଥାକୁ ବାଧାପ୍ରାପ୍ତ କରିଥାଏ। ବର୍ଷା ଦିନରେ ଡ୍ରେନ୍ ଏବଂ ନାଳ ବନ୍ଦ ହୋଇ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୁଏ। ଗାଈଗୋରୁ, ଛେଳି ଏବଂ ଅନ୍ୟାନ୍ୟ ପଶୁମାନେ ଖାଦ୍ୟ ସହ ପ୍ଲାଷ୍ଟିକ୍ ଖାଇ ଦେଉଥିବାରୁ ଅନେକ ସମୟରେ ଅସୁସ୍ଥ ହୋଇପଡ଼ନ୍ତି କିମ୍ବା ପ୍ରାଣ ହରାନ୍ତି। ସମୁଦ୍ରରେ ପଡ଼ୁଥିବା ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ମାଛ, କଇଁଛ ଏବଂ ଅନ୍ୟାନ୍ୟ ସାମୁଦ୍ରିକ ଜୀବଙ୍କ ପାଇଁ ବଡ଼ ବିପଦ ସୃଷ୍ଟି କରେ। ପ୍ଲାଷ୍ଟିକ୍କୁ ପୋଡ଼ିଲେ ବିଷାକ୍ତ ଗ୍ୟାସ୍ ନିର୍ଗତ ହୋଇଥାଏ, ଯାହା ବାୟୁ ପ୍ରଦୂଷଣ ବଢ଼ାଇବା ସହ ବିଭିନ୍ନ ଶ୍ୱାସଜନିତ ରୋଗର କାରଣ ହୋଇପାରେ। ପରିବେଶ ହେଉଛି ଆମ ଜୀବନର ମୂଳ ଆଧାର। ଯଦି ଆମେ ଆଜି ପ୍ରକୃତିକୁ ସୁରକ୍ଷା ନ କରିବା, ତେବେ ଭବିଷ୍ୟତ ପିଢ଼ି ଏହାର ଗୁରୁତର ପରିଣାମ ଭୋଗିବେ। ପ୍ଲାଷ୍ଟିକ୍ ବ୍ୟାଗ୍ ବଦଳରେ କପଡ଼ା, ପାଟ କିମ୍ବା କାଗଜର ବ୍ୟାଗ୍ ବ୍ୟବହାର କଲେ ପରିବେଶ ଦୂଷଣ ହ୍ରାସ ପାଇବ ଏବଂ ପ୍ରାକୃତିକ ସମ୍ପଦର ସୁରକ୍ଷା ହେବ। କମ୍ ବ୍ୟବହାର କରନ୍ତୁ, ପୁନଃ ବ୍ୟବହାର କରନ୍ତୁ ଏବଂ ପୁନଃ ପ୍ରକ୍ରିୟାକରଣ କରନ୍ତୁ। ରେଡ୍ୟୁସ୍, ରିୟୁଜ୍, ରିସାଇକଲ୍, ଏହି ନୀତିକୁ ଅନୁସରଣ କରିବା ଆଜିର ସମୟରେ ଆବଶ୍ୟକତା। ଭାରତ ସରକାର ଏବଂ ବିଭିନ୍ନ ରାଜ୍ୟ ସରକାର ପ୍ଲାଷ୍ଟିକ୍ ପ୍ରଦୂଷଣ ରୋକିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ ଉପରେ କଟକଣା ଲାଗୁ କରାଯାଇଛି ଏବଂ ପରିବେଶ ଅନୁକୂଳ ବିକଳ୍ପ ବ୍ୟବହାରକୁ ପ୍ରୋତ୍ସାହନ ମଧ୍ୟ ଦିଆଯାଉଛି। ବିଦ୍ୟାଳୟ, ମହାବିଦ୍ୟାଳୟ, ସ୍ୱେଚ୍ଛାସେବୀ ସଂଗଠନ ଏବଂ ସାମାଜିକ ଅନୁଷ୍ଠାନମାନଙ୍କ ଦ୍ୱାରା ସଚେତନତା ର୍ୟାଲି, ବୃକ୍ଷରୋପଣ, ସଫେଇ ଅଭିଯାନ ଏବଂ ପ୍ରଚାର କାର୍ଯ୍ୟକ୍ରମରେ ଆୟୋଜନ କରାଯାଉଛି। ପରିବେଶକୁ ସୁରକ୍ଷା ଦେବା କେବଳ ସରକାରଙ୍କ କାମ ନୁହେଁ, ଏହା ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱ। ବଜାରକୁ ଯିବାବେଳେ ସର୍ବଦା କପଡ଼ା କିମ୍ବା ପାଟର ବ୍ୟାଗ୍ ସାଙ୍ଗରେ ନେବା ଉଚିତ। ଅନାବଶ୍ୟକ ପ୍ଲାଷ୍ଟିକ୍ ବ୍ୟବହାରକୁ ଏଡ଼ାଇବା, ଘର ଏବଂ ଆଖପାଖକୁ ସଫା ରଖିବା ଏବଂ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବା ଆମର କର୍ତ୍ତବ୍ୟ। ଛୋଟ ଛୋଟ ପଦକ୍ଷେପ ମିଶି ଏକ ବଡ଼ ପରିବର୍ତ୍ତନ ଆଣିପାରେ। ଆନ୍ତର୍ଜାତୀୟ ପ୍ଲାଷ୍ଟିକ୍ ବ୍ୟାଗ୍ ମୁକ୍ତ ଦିବସ ଆମକୁ ପ୍ରକୃତି ପ୍ରତି ଆମର ଦାୟିତ୍ୱର ସ୍ମରଣ କରାଇଥାଏ। ସୁସ୍ଥ ପରିବେଶ ହିଁ ସୁସ୍ଥ ଜୀବନର ଆଧାର। ଆସନ୍ତୁ ଆମେ ସମସ୍ତେ ଆଜି ସଂକଳ୍ପ ନେବା, ପ୍ଲାଷ୍ଟିକ୍ ବ୍ୟାଗ୍କୁ ନା, ପରିବେଶ ଅନୁକୂଳ ବ୍ୟାଗ୍କୁ ହଁ। ଏହି ଛୋଟ ପଦକ୍ଷେପ ପୃଥିବୀକୁ ସ୍ୱଚ୍ଛ, ସବୁଜ ଏବଂ ସୁନ୍ଦର କରିବାରେ ଆମର ଗୁରୁତ୍ୱପୂର୍ଣ୍ଣ ଅବଦାନ ହୋଇପାରିବ। ତେବେ ଶ୍ରୋତାବନ୍ଧୁ, ଏହା ଥିଲା ଆଜି ଦିନର କିଛି ବିଶେଷତ୍ୱ ସମ୍ପର୍କରେ। ତେବେ ଆଜିର ଏହି କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ଆସନ୍ତୁ ଶୁଣିନେବା ଏହି ସୁନ୍ଦର ଏବଂ ମନଛୁଆଁ ଗୀତଟିଏ।

ତେବେ ଶ୍ରୋତାବନ୍ଧୁ, ଆଜିର ଏହି ଯୁବବାଣୀ କାର୍ଯ୍ୟକ୍ରମର ସମୟ ଶେଷ ହେବାକୁ ଆସିଲାଣି। ଆଜିର ଏହି ସମ୍ଭାବନା କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବାକୁ ହେବ। ଆଶା କରୁଛୁ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ ନିଶ୍ଚୟ ଭାବରେ ଭଲ ଲାଗିଥିବ। ଆଜିର କାର୍ଯ୍ୟକ୍ରମରେ ଜାଣିଲେ ନିଯୁକ୍ତି ସମ୍ପର୍କରେ କିଛି ସୂଚନା ଏବଂ ଆମ ଦେଶର କିଛି ନୂଆ ସମାଚାର ସହିତ ଆଜି ଦିନର ବିଶେଷତ୍ୱ ସମ୍ପର୍କରେ। ତେବେ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କେମିତି ଲାଗିଲା ମତାମତ ଦେବାକୁ ଜମାରୁ ଭୁଲିବେନି। ଆମକୁ ଚିଠି ଲେଖିବାର ଠିକଣା ହେଲା ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀ ପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 7660001। ଆମକୁ ଆପଣ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ନିଜର ମତାମତ ଲେଖି ଜଣାଇପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895994143। ଆଉ ଥରେ କହି ରଖୁଛି 8895994143। ତେବେ ଶ୍ରୋତାବନ୍ଧୁ, ଆପଣଙ୍କର ଚିଠି ଏବଂ ସୁଚିନ୍ତିତ ମତାମତର ଅପେକ୍ଷାରେ ରହିଲୁ। ପରବର୍ତ୍ତୀ କାର୍ଯ୍ୟକ୍ରମମାନଙ୍କରେ ପୁଣି ଥରେ ଭେଟ ହେବା, ସେ ଯାଏ ଆମକୁ ବିଦାୟ ଦିଅନ୍ତୁ। ଆଜିର ଯୁବବାଣୀ କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଥିଲି ଆପଣମାନଙ୍କ ରେଡ଼ିଓ ସାଥୀ ଶିବଶକ୍ତି ପୁରୋହିତ। ରହୁଛୁ, ନମସ୍କାର।

ଆକାଶବାଣୀ ଭବାନୀପାଟଣା ପ୍ରଥମେ ହିନ୍ଦୀରେ ପରେ ପରେ ଇଂରାଜୀରେ ସମ୍ବାଦ ଶୁଣନ୍ତୁ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଅଛନ୍ତି ରୂପ ସିଂ ମାଝି ଓ ସାଥି ରାତି 7:25 ଜିଲ୍ଲା ହଲଚଲ କ୍ରମରେ କଟକ କେନ୍ଦ୍ରରୁ ରାତି 7:30 କାର୍ଯ୍ୟକ୍ରମ ଚାଷବାସ ରାତି ଗଜଲ ଗୋଲାମଲି ରାତି 15 ଆଞ୍ଚ ସମ୍ବଲପୁରୀ ଗୀତ ପରିବେଷଣ କରିଛନ୍ତି ଅଞ୍ଚଳ ପାନ ରାତି 9:30 କରେଣ୍ଟ ଆଫେୟାର୍ସ ଆକେଶ ରାତି 30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶାସ୍ତ୍ରୀୟ ଶିଳ୍ପୀ ଏଥିଲା କାର୍ଯ୍ୟକ୍ରମର ରୂପରେଖ।

ପ୍ରମୋଶନ ବର୍ଗରେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା କଣ ମନେଇଲେ ଲକ୍ଷ୍ମୀନାରାୟଣ ବେହେରା, ପ୍ରଫୁଲ୍ଲଙ୍କର, ସୁନନ୍ଦା ପଟ୍ଟନାୟକ ଏବଂ ଅତୀଶ କୁମାର ମଜୁମଦାର। ଚେତନ ଚିନ୍ତନ 6:30 6:35 ଶୁଣିବେ ଶ୍ରୀମଦ୍ ଭାଗବତ। ସକାଳ 7:25 ଶୁଣିବେ ସୂଚନା ଓ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପରିକ୍ରମା। ପ୍ରସ୍ତୁତି ଏବଂ ଉପସ୍ଥାପନା ସଚ୍ଚିଦାନନ୍ଦ ମଲ୍ଲିକ। ଚାଷର କଥା ଶୁଣିବେ 7:40 7:45 ଶୁଣିବେ ଗୀତ ଗୀତାଞ୍ଜଳି। କଣ୍ଠଶିଳ୍ପୀ ହେଲେ ଗୀତା ପଟ୍ଟନାୟକ। 8:30 ଶୁଣିବେ ଶ୍ରୀକ୍ଷେତ୍ର ମାଧୁରୀ, ଏଥିରେ ଶୁଣିବେ ତିନି ରଥ ଓ ପାର୍ଶ୍ୱ ଦେବାଦେବୀ। ବିଶେଷଜ୍ଞ ହେଲେ ଡକ୍ଟର ସିଦ୍ଧେଶ୍ୱର ମହାପାତ୍ର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ବୈଦେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ଶୁଣିବେ 8:45 9:00 କେତୋଟି ହିନ୍ଦୀ କଥା ଚିତ୍ରଗୀତ ଏବଂ 9:30 ଶୁଣିବେ କେତୋଟି ଓଡ଼ିଆ କଥା ଚିତ୍ରଗୀତ। ପୂର୍ବାହ୍ନ 10:10 ଶୁଣିବେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଦିନ 12:00 ଲୋକଗୀତ କ୍ରମରେ ଶୁଣିବେ ଖଞ୍ଜଣି ଭଜନ। ଦିନ 12:30 ସୁଗମ ସଙ୍ଗୀତ। ଦିନ 1:10 ଶୁଣିବେ ଚାଷର କଥା। ମହିଳାଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଶକ୍ତି ରୂପା ପ୍ରଚାର କରିବୁ 1:20। ଦିନ 2:45 ଶୁଣିବେ କେତୋଟି ହିନ୍ଦୀ କଥା ଚିତ୍ରଗୀତ। ଅପରାହ୍ନ 5:00 ଶୁଣିବେ ହିନ୍ଦୀ କଥା ଚିତ୍ରଗୀତ ଯୁବବାଣୀ। ଅପରାହ୍ନ 5:30 ସନ୍ଧ୍ୟା 6:30 ଶୁଣିବେ ଲୋକଗୀତ କ୍ରମରେ ବଜା ସାଲିଆ ଗୀତ। ଶିଳ୍ପୀ ହେଲେ ଚତୁର କାଣ୍ଡ ଏବଂ ସାଥୀ। ରାତି 7:25 ଜିଲ୍ଲା ହଲଚଲ କ୍ରମରେ ଶୁଣିବେ କନ୍ଧମାଳ ଜିଲ୍ଲା ସମ୍ପର୍କରେ। ପରେ ପରେ ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ। କାର୍ଯ୍ୟକ୍ରମ ଦ୍ୱୟରେ ଲେଖି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:00 ଶୁଣିବେ ଦେଶ ବନ୍ଦନା। ଶିଳ୍ପୀମାନେ ହେଲେ ଶୈଳବାମା ମହାପାତ୍ର ଏବଂ ସିଦ୍ଧାର୍ଥ ମିଶ୍ର। ହିନ୍ଦୀ ଭକ୍ତି ଗୀତ ରାତି 8:15। ସ୍ପୋର୍ଟସ୍ ଗେମ୍ ରାତି 8:30। ସ୍ପଟଲାଇଟ୍ ରାତି 9:15। ସାହିତ୍ୟ ଭାରତୀ

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

ଆକାଶବାଣୀ ଭବାନୀପାଟଣା ସଂସ୍କୃତରେ ସମ୍ବାଦ ଶୁଣନ୍ତୁ। ରିଲେକରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଆଦିବାସୀ ଗୀତ କ୍ରମରେ ପ୍ରଚାର କରୁଛୁ କୁଟିଆ କନ୍ଧ ଗୀତ, ପରିବେଷଣ କରିଛନ୍ତି ରୂପସିଂ ମାଝୀ ଓ ସାଥୀ, ଉପସ୍ଥାପନାରେ ମନୋଜ କୁମାର ସାମନ୍ତରାୟ।
1: ବଣ ଜଙ୍ଗଲ ଏବଂ ପ୍ରାକୃତିକ ପରିବେଶରେ ବଢ଼ି ଆସୁଥିବା ଆଦିବାସୀ ଭାଇ ଭଉଣୀମାନେ ଅତି ସରଳ ଏବଂ ନିରାଡ଼ମ୍ବର ଜୀବନଯାପନ କରନ୍ତି। ଅତି ପ୍ରାଚୀନ ସେମାନଙ୍କର କଳା ଏବଂ ସଂସ୍କୃତି, ଯାହା ସେମାନଙ୍କ ଜୀବନଯାପନ ଶୈଳୀରେ ମଧ୍ୟ ପ୍ରତିଫଳିତ ହୋଇଥାଏ। ଟିକିଏ ଅବସର ମିଳିଲେ କିମ୍ବା ପର୍ବପର୍ବାଣି ସମୟରେ ନୃତ୍ୟ ଏବଂ ସଙ୍ଗୀତର ଆସରରେ ମାତି ଯାଆନ୍ତି ସେମାନେ, ହଜେଇ ଦିଅନ୍ତି ଆପଣାକୁ। ଏପରି ଏକ ସମ୍ପ୍ରଦାୟ ହେଉଛନ୍ତି କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ରୋଡ଼ ଅଞ୍ଚଳରେ ରହୁଥିବା କୁଟିଆ କନ୍ଧ ସମ୍ପ୍ରଦାୟ। ଧର୍ନି ପୂଜା ଅବସରରେ ସେମାନେ ମେରିଆ ଗୀତର ଲହର ଛୁଟେଇ ଦିଅନ୍ତି।
2: ରକ ବକ କରିନା

na na lo.

ଆଦିବାସୀ ଗୀତକ୍ରମରେ ଶୁଣୁଥିଲେ କୁଟିଆ କୁନ୍ଧ ଗୀତ, ପରିବେଷଣ କଲେ ରୂପ ସିଂ ମାଝି ଓ ସାଥୀ, ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ରେଲେଗୁଡ଼ି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମୁଖ୍ୟ ସମ୍ବାଦ, ଆଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗରେ ରାଜ୍ୟକୁ ଏକ ଗ୍ଲୋବାଲ ଗ୍ରୀନ ହବ୍ରେ ପରିଣତ କରାଯିବ କହିଲେ ମୁଖ୍ୟମନ୍ତ୍ରୀ। କୃଷି ବିଭାଗ ପକ୍ଷରୁ ଚଳିତ ଆର୍ଥିକ ବର୍ଷ ପାଇଁ ଚାରୋଟି ନିଗମ ସହ ବୁଝାମଣାପତ୍ର ସ୍ୱାକ୍ଷରିତ। ଏସ୍ଆଇଆର୍ ପ୍ରକ୍ରିୟାର ସୁପରିଚାଳନା ପାଇଁ ଓଡ଼ିଶାର 10 ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀ ଭୋଟର ତାଲିକା ପର୍ଯ୍ୟବେକ୍ଷକ ନିଯୁକ୍ତ। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଏଥର ସମ୍ପୂର୍ଣ୍ଣ ସମ୍ବାଦ। ରାଜ୍ୟରେ ଶିଳ୍ପ ଅଭିବୃଦ୍ଧିର ପରବର୍ତ୍ତୀ ଅଧ୍ୟାୟ ପ୍ରଯୁକ୍ତିବିଦ୍ୟା, ନବସୃଜନ ଓ ସବୁଜ ଅର୍ଥନୀତି ଦ୍ୱାରା ପରିଚାଳିତ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଜାପାନ ଶିଳ୍ପ ବ୍ୟବସାୟିକ ପ୍ରତିନିଧି ମଣ୍ଡଳଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗରେ ଓଡ଼ିଶାକୁ ଏକ ଗ୍ଲୋବାଲ ଗ୍ରୀନ ହବ୍ରେ ପରିଣତ କରାଯିବ। ଏହି ଅବସରରେ ଜାପାନର ଏସିଏମ୍ଇ ଓ ଆଇଏଚ୍ଆଇ କର୍ପୋରେସନର ମିଳିତ ସହଯୋଗରେ ପାରାଦୀପ ଓ ଗୋପାଳପୁରରେ 3ଟି ପ୍ରକଳ୍ପ ସ୍ଥାପନ ପାଇଁ ସରକାର 67,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ କରିଛନ୍ତି। ଏହି 2ଟି କମ୍ପାନୀ ରାଜ୍ୟରେ ସ୍ୱଚ୍ଛ ଶକ୍ତି ଓ ଅନ୍ୟାନ୍ୟ ଶିଳ୍ପ ପ୍ରକଳ୍ପରେ ବ୍ୟାପକ ନିବେଶ କରିବେ, ଯାହାଦ୍ୱାରା ପରିବେଶ ଅନୁକୂଳ ଦୀର୍ଘସ୍ଥାୟୀ ଶିଳ୍ପାୟନ ଓ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଶ୍ରୀ ମାଝୀ କହିଛନ୍ତି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 12ଟି ପ୍ରମୁଖ ଗ୍ରୀନ୍ ହାଇଡ୍ରୋଜେନ୍ ଓ ଆମୋନିଆ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହାଦ୍ୱାରା ରାଜ୍ୟକୁ 2,00,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପୁଞ୍ଜିନିବେଶ ଆସିବା ସହ 36,000ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପାରାଦୀପ, କେନ୍ଦ୍ରାପଡ଼ା ଓ ଗୋପାଳପୁରକୁ ନେଇ 2ଟି ସବୁଜ ଶିଳ୍ପ କରିଡର ବିକାଶ କରାଯାଉଛି, ଯାହା ଭାରତର ଇସ୍କାତ ରାଜଧାନୀ ଓଡ଼ିଶାକୁ ଗ୍ରୀନ୍ ଷ୍ଟିଲ୍ ଉତ୍ପାଦନରେ ବିଶ୍ୱସ୍ତରୀୟ ଅଗ୍ରଣୀ କରାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ 2026-27 ଆର୍ଥିକ ବର୍ଷ ପାଇଁ ଓଡ଼ିଶା କୃଷି ଶିଳ୍ପ ନିଗମ ଓଏଆଇସି, ଓଡ଼ିଶା କୃଷି ପ୍ରୋତ୍ସାହନ ଏବଂ ପୁଞ୍ଜିନିବେଶ ନିଗମ ଆଫ୍ରିକଲ, ଓଡ଼ିଶା ରାଜ୍ୟ ବିହନ ନିଗମ ଓ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଯୋଗଦେଇ କହିଛନ୍ତି, ରାଜ୍ୟରେ କୃଷି ଓ କୃଷକଙ୍କ ଉନ୍ନତି ଦିଗରେ ନିଗମଗୁଡ଼ିକୁ ବିଭାଗ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ପଡ଼ିବ। ସମସ୍ତ ନିଗମକୁ ଆଧୁନିକ ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରିବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଚଳିତ ବର୍ଷ ଓଏଆଇସି ପକ୍ଷରୁ 54,000 ଟନ୍ ସାର, 8,400 ଟ୍ରାକ୍ଟର ଏବଂ 1,200 ପାୱାର ଟିଲର ଏବଂ ଅନ୍ୟାନ୍ୟ କୃଷି ଯନ୍ତ୍ରପାତି କ୍ରୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେହିଭଳି ଆପିକଲ୍ ପକ୍ଷରୁ 330 କୋଟି ପୁଞ୍ଜି ବିନିଯୋଗରେ 1,669 ବାଣିଜ୍ୟିକ ପ୍ରତିଷ୍ଠାନ ସ୍ଥାପନ ପାଇଁ ଲକ୍ଷ୍ୟ ରଖାଯାଇଛି। ଚୁକ୍ତିନାମା ଆଧାରରେ ଅଧିକ ଅମଳକ୍ଷମ ଓ ଜଳବାୟୁ ସହନଶୀଳ ବିହନ କିସମର ପ୍ରଚଳନ କରାଯିବ। ନିଗମକୁ ସ୍ୱଳ୍ପ ଅବଧି ବିଶିଷ୍ଟ ଫସଲ ଉପରେ ଅଧିକ ଗୁରୁତ୍ୱ ଦେବାକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ପରାମର୍ଶ ଦେଇଛନ୍ତି। ଭୁବନେଶ୍ୱର ମିଶନ ଶକ୍ତି ଭବନଠାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜ୍ୟସ୍ତରୀୟ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟକୁ ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷ୍ୟପତି ଦିଦି ଅଭିଯାନ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ମହିଳାଙ୍କ ଆର୍ଥିକ ସଶକ୍ତିକରଣକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରତ୍ୟେକ ସଦସ୍ୟଙ୍କୁ ସ୍ୱାବଲମ୍ବୀ କରିବା ସହିତ ଅଧିକରୁ ଅଧିକ ଲକ୍ଷ୍ୟପତି ଦିଦି ସୃଷ୍ଟି କରିବା ଦିଗରେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଆହୁରି ସଶକ୍ତ କରାଯାଇ ମହିଳା ସଶକ୍ତିକରଣ ଅଭିଯାନକୁ ନୂତନ ଦିଗ ପ୍ରଦାନ କରାଯିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। କମ୍ୟୁନିଟି ସପୋର୍ଟ ଷ୍ଟାଫ୍ଙ୍କ ଦକ୍ଷତା, ନେତୃତ୍ୱ ଓ କ୍ଷେତ୍ରସ୍ତରରେ ନିଷ୍ଠାପର କାର୍ଯ୍ୟ ରାଜ୍ୟରେ ସଫଳ ମହିଳା ଉଦ୍ୟୋଗୀ ସୃଷ୍ଟି କରିବାରେ ସହାୟକ ହେବ। ଚଳିତ ମାସରୁ ଆସନ୍ତା ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଆୟୋଜିତ ହେବାକୁ ଥିବା ଏହି ତାଲିମ କାର୍ଯ୍ୟକ୍ରମରେ ରାଜ୍ୟର 30ଟି ଜିଲ୍ଲାର ପ୍ରାୟ 4,500 କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଅଂଶଗ୍ରହଣ କରିବେ। ତାଲିମ କାର୍ଯ୍ୟକ୍ରମରେ ଗୋଷ୍ଠୀଭିତ୍ତିକ ଅନୁଷ୍ଠାନର ସଶକ୍ତିକରଣ, ଜୀବିକା ବିକାଶ, ଡିଜିଟାଲ ସଶକ୍ତିକରଣ ଆଦି ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ଓଡ଼ିଶାର 10 ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ସ୍ୱତନ୍ତ୍ର ସଚିବ ସୁଶାନ୍ତ କୁମାର ମିଶ୍ରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଅଧିକାରୀମାନଙ୍କୁ ବିଭିନ୍ନ ଜିଲ୍ଲାରେ ଦାୟିତ୍ୱ ପ୍ରଦାନ କରାଯାଇଛି। ସମସ୍ତ ପର୍ଯ୍ୟବେକ୍ଷକ

0: ଭୋଟର ତାଲିକା ସଂଶୋଧନ ଅବଧି ମଧ୍ୟରେ ନିଜ ନିଜ ଜିଲ୍ଲାକୁ ଅତି କମ୍ରେ ତିନିଥର ଗସ୍ତ କରି ସ୍ଥିତି ସମୀକ୍ଷା କରିବେ। କ୍ଷେତ୍ର ପରିଦର୍ଶନ ଓ ସମୀକ୍ଷା ପରେ ସମସ୍ତ ପର୍ଯ୍ୟବେକ୍ଷକ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିସ୍ତୃତ ରିପୋର୍ଟ ପଠାଇବେ। ସେହିଭଳି ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟ ସମାପ୍ତି ପରେ ଚିଠା ଭୋଟର ତାଲିକା ଆସନ୍ତା ରବିବାରଠାରୁ ଆରମ୍ଭ ହୋଇ ଅଗଷ୍ଟ ମାସ 4 ତାରିଖ ମଧ୍ୟରେ ଅଭିଯୋଗ ଦାଖଲ କରାଯାଇପାରିବ। ରାଜ୍ୟ ସରକାରୀ ଉଦ୍ୟୋଗ ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଏବଂ କଲ୍ୟାଣ ନିଗମ ଓପିଏସ୍ଡବ୍ଲ୍ୟୁସି ପକ୍ଷରୁ ରାଜ୍ୟ ସରକାରଙ୍କୁ 2024-25 ଆର୍ଥିକ ବର୍ଷ ପାଇଁ 21,28,00,000 ଟଙ୍କାର ଲାଭାଂଶ ପ୍ରଦାନ କରାଯାଇଛି। ମୁଖ୍ୟ ଶାସନ ସଚିବଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଏବଂ କଲ୍ୟାଣ ନିଗମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୋମେନ୍ଦ୍ର କୁମାର ପ୍ରିୟଦର୍ଶୀ ମୁଖ୍ୟ ଶାସନ ସଚିବ ଅନୁ ଗରଙ୍କୁ ଲାଭାଂଶର ଚେକ୍ ପ୍ରଦାନ କରିଛନ୍ତି। ରାୟଗଡ଼ା ବନଖଣ୍ଡ ଅନ୍ତର୍ଗତ ଆଡୁଗୁଡ଼ା ଗ୍ରାମ ନିକଟ ସହରାଞ୍ଚଳ ବନୀକରଣ ପରିସରରେ 77ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ରାୟଗଡ଼ା ବିଧାୟକ ଯୋଗଦେଇ ଏକ୍ ପେଡ଼ ମା କେ ନାମ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ନୟାଗଡ଼ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଏକ୍ ପେଡ଼ ମା କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଂସଦ ଭର୍ତ୍ତୃହରି ମହତାବ, ଡକ୍ଟର ସମ୍ବିତ ପାତ୍ର ଓ ସୁକାନ୍ତ କୁମାର ପାଣିଗ୍ରାହୀ କାର୍ଯ୍ୟକ୍ରମରେ ଯୋଗଦେଇ ଚାରାରୋପଣ କରିଥିଲେ। ନବରଙ୍ଗପୁର ଜିଲ୍ଲାରେ ରାସାୟନିକ ସାର କ୍ରୟଠାରୁ ଆରମ୍ଭ କରି ମଣ୍ଡିରେ ଧାନ ବିକ୍ରି ଏବଂ ସରକାରଙ୍କ ବିଭିନ୍ନ ଯୋଜନା ନିମନ୍ତେ ଜିଲ୍ଲା ପ୍ରଶାସନ ପଞ୍ଜିକରଣକୁ ବାଧ୍ୟତାମୂଳକ କରିଛନ୍ତି। ଜିଲ୍ଲାରେ ଚାଷୀ ପଞ୍ଜିକରଣ ମାତ୍ର 48% ହୋଇଥିବା ସୂଚନା ମିଳିଛି। ଚାଷୀମାନଙ୍କ ସମ୍ପୂର୍ଣ୍ଣ ତଥ୍ୟକୁ ଡିଜିଟାଇଜେସନ୍ କରି ଆସନ୍ତା ବର୍ଷଠାରୁ ପ୍ରକୃତ ଚାଷୀମାନଙ୍କୁ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କହିଛନ୍ତି। ପଞ୍ଜିକରଣ ଲାଗି ଚାଷୀଙ୍କ ଜମି ପଟ୍ଟା ଓ ଆଧାର କାର୍ଡ ପ୍ରଦାନ କରିବାକୁ ପଡ଼ିବ ବୋଲି କୃଷି ଅଧିକାରୀ ସୂଚନା ଦେଇଛନ୍ତି। ନୟାଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କଟକର ସାଂସଦ ତଥା ଜିଲ୍ଲା ଦିଶା କମିଟିର ଅଧ୍ୟକ୍ଷ ଡକ୍ଟର ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା କମିଟି ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ସହାୟତାରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ସଫଳ ରୂପାୟନ ଓ କାର୍ଯ୍ୟାନ୍ୱୟନ ପାଇଁ ଶ୍ରୀ ମହତାବ ଲୋକପ୍ରତିନିଧି ଏବଂ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ନୂଆପଡ଼ା ଜିଲ୍ଲାରେ ବିଭିନ୍ନ ମଣ୍ଡିରୁ ଧାନ ଉଠାଣ ନେଇ ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। କେତେକ ମଣ୍ଡିରେ ଚାଷୀମାନେ ଧାନ ଉଠାଣ ସମସ୍ୟାର ସମ୍ମୁଖୀନ ହେଉଥିବା ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ଖଡ଼ିଆଳ ମଣ୍ଡିରେ 220 ଜଣ ଚାଷୀଙ୍କ ପ୍ରାୟ 50,000 ବସ୍ତାରୁ ଉର୍ଦ୍ଧ୍ୱ ଧାନ ପଡ଼ିରହିଥିବା ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ସୂଚନା ଦିଆଯାଇଛି। ରାୟଗଡ଼ାଠାରେ ବାଲ୍ୟ ବିବାହ ମୁକ୍ତ ରାୟଗଡ଼ା ଜିଲ୍ଲା ଗଠନ ଉଦ୍ଦେଶ୍ୟରେ ଏକ ଅଭିମୁଖୀକରଣ କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ଜିଲ୍ଲାକୁ ବାଲ୍ୟ ବିବାହମୁକ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ୟୁନିସେଫ୍ର ମିଳିତ ଉଦ୍ୟମରେ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିଥିଲେ। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହେବାରେ ଲାଗିଛି। ଲଘୁଚାପର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ ହେବା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଗତ 24 ଘଣ୍ଟା ମଧ୍ୟରେ ବରଗଡ଼ ଜିଲ୍ଲାର ଆମ୍ବାବନଠାରେ ସର୍ବାଧିକ 317 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ କଳାହାଣ୍ଡି, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ଆସନ୍ତା 2 ଦିନ ମଧ୍ୟରେ ସମ୍ବଲପୁର, ସୋନପୁର, ଅନୁଗୁଳ, ବୌଦ୍ଧ, କନ୍ଧମାଳ, କେନ୍ଦୁଝର, ଢେଙ୍କାନାଳ, କଟକ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା ଏବଂ କଳାହାଣ୍ଡିରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 5 ଦିନ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବା କାରଣରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ବର୍ଷା ସମ୍ପର୍କରେ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
1: ରାଜ୍ୟର ଅଧିକାଂଶ ସ୍ଥାନର ମଧ୍ୟମ ବର୍ଷା ରହିବାର ସମ୍ଭାବନା ରହିଛି। ତା ସହିତ ପ୍ରବଳ ଅତି ପ୍ରବଳ ଇଭିନ୍ ଅତ୍ୟନ୍ତ ପ୍ରବଳ କେବି ରେନ୍ଫଲ୍ ହେବାର ସମ୍ଭାବନା ରହିଛି ମାଲକାନଗିରି, କୋରାପୁଟ, ରାୟଗଡ଼ା ଏବଂ କଳାହାଣ୍ଡି ଜିଲ୍ଲାରେ। ତା ସହିତ ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ।
0: ମୁଖ୍ୟ ସମ୍ବାଦ ପୁଣି ଥରେ। ଆଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗରେ ରାଜ୍ୟକୁ ଏକ ଗ୍ଲୋବାଲ୍ ଗ୍ରୀନ୍ ହବ୍ରେ ପରିଣତ କରାଯିବ କହିଲେ ମୁଖ୍ୟମନ୍ତ୍ରୀ। କୃଷି ବିଭାଗ ପକ୍ଷରୁ ଚଳିତ ଆର୍ଥିକ ବର୍ଷ ପାଇଁ 4ଟି ନିଗମ ସହ ବୁଝାମଣାପତ୍ର ସ୍ୱାକ୍ଷରିତ। ଏସ୍ଆଇଆର୍ ପ୍ରକ୍ରିୟାର ସୁପରିଚାଳନା ପାଇଁ ଓଡ଼ିଶାର 10 ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀ ଭୋଟର ତାଲିକା ପର୍ଯ୍ୟବେକ୍ଷକ ନିଯୁକ୍ତ ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି।

0: ଚିକିତ୍ସା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ, ଜୀବନ ଜୀବିକାକୁ ସହଜ କରୁଛି ଡିଜିଟାଲ ଇଣ୍ଡିଆ ପଦକ୍ଷେପ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନ।

ଆଜିର ପ୍ରସଙ୍ଗ ଜୀବନ ଜୀବିକାକୁ ସହଜ କରୁଛି ଡିଜିଟାଲ ଇଣ୍ଡିଆ ପଦକ୍ଷେପ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ନୀନା ସାହୁ। ଦେଶରେ ପୂର୍ବରୁ ନଗଦ କାରବାର ହେଉଥିଲା। ଦୈନନ୍ଦିନ ଜୀବନରେ ଏହା କେତେକ ଆହ୍ୱାନ ସୃଷ୍ଟି କରୁଥିଲା। ସେଗୁଡ଼ିକ ମଧ୍ୟରେ ରହିଥିଲା ନଗଦ ଟଙ୍କା ବହନ କରିବାର ବୋଝ ଏବଂ ଖୁଚୁରା ପାଇଁ ଅସୁବିଧାଜନକ ପରିସ୍ଥିତି। ଅର୍ଥ ଦେଣନେଣ ବ୍ୟତୀତ ସ୍ୱାସ୍ଥ୍ୟ ସୂଚକଗୁଡ଼ିକୁ ତଥ୍ୟଭୁକ୍ତ କରିବା, ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ପାଇଁ ଡାଟା ସଂଗ୍ରହ କରି ରଖିବା ଏବଂ ସେବା ପ୍ରଦାନରେ ସମନ୍ୱୟର ଅଭାବ ଦେଖାଦେଉଥିଲା। ଏହିସବୁ ବ୍ୟବସ୍ଥା ପାଇଁ ସମାଧାନର ମାର୍ଗ ଉନ୍ମୁକ୍ତ କରିଥିଲା ଡିଜିଟାଲ ଇଣ୍ଡିଆ ପଦକ୍ଷେପ। 2015 ଜୁଲାଇ ପହିଲାରେ ଆରମ୍ଭ ହୋଇଥିବା ଏହି ଯୋଜନା ଇତିମଧ୍ୟରେ 11 ପୂରଣ କରିସାରିଛି। ଏହି ସମୟ ମଧ୍ୟରେ ରୂପାନ୍ତରଣର ଏହା ଏକ ଗୌରବମୟ ଉଦାହରଣ ପାଲଟିଛି। ସମାବେଶୀ ଭାବନା ଏବଂ ପ୍ରଯୁକ୍ତି ବିଦ୍ୟା ପ୍ରତି ଦେଶବାସୀଙ୍କ ଆଭିମୁଖ୍ୟକୁ ଏହା ପରିପ୍ରକାଶ କରୁଛି। ସମସ୍ତଙ୍କୁ ଏଥିରେ ସାମିଲ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା। ବର୍ଷ ପରେ ବର୍ଷ ବିତିବା ସହିତ ପରିବର୍ତ୍ତନକାରୀ ଏହି ପଦକ୍ଷେପ ଅଧିକରୁ ଅଧିକ ସୁଦୂରପ୍ରସାରୀ ପ୍ରମାଣିତ ହେଉଛି। ଏହାର ପ୍ରଭାବ ଏବେ ଦୈନନ୍ଦିନ ଜୀବନରେ ଛୋଟ ଛୋଟ କ୍ଷେତ୍ରରେ ମଧ୍ୟ ପ୍ରତିଫଳିତ ହେଉଛି। ଡିଜିଟାଲ ଇଣ୍ଡିଆ ଏକ ଦୃଢ଼ ପ୍ରଯୁକ୍ତିବିଦ୍ୟା ଆଧାରିତ ସାର୍ବଜନୀନ ଭିତ୍ତିଭୂମିରେ ବିକଶିତ ହୋଇଛି। ଅର୍ଥ ଆଦାନ ପ୍ରଦାନ, ସାର୍ବଜନୀନ ସେବା ଏବଂ ଜୀବିକାକୁ ସମର୍ଥନ କରିବାର ପଦ୍ଧତିକୁ ଏହା ପରିବର୍ତ୍ତନ କରୁଛି। କ୍ଷୁଦ୍ର ବ୍ୟବସାୟୀ, କାରିଗର, ଉଠା ଦୋକାନୀ, ସ୍ୱାସ୍ଥ୍ୟ ରେକର୍ଡ ସଂରକ୍ଷଣ ଆଦି ବିଭିନ୍ନ କ୍ଷେତ୍ରରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ଅନ୍ୟ ପ୍ରକାରେ କହିବାକୁ ଗଲେ ଏହା ଆମ ସମସ୍ତଙ୍କ ଦୈନନ୍ଦିନ ଜୀବନରେ ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ସ୍ୱଚ୍ଛ ପ୍ରଶାସନ, ସ୍ୱାସ୍ଥ୍ୟସେବା ଓ ବାଣିଜ୍ୟ ଆଦି ବିଭିନ୍ନ କ୍ଷେତ୍ରକୁ ଏହି ପଦକ୍ଷେପ ସଶକ୍ତ କରୁଛି। ଦେଶର ହସ୍ତନିର୍ମିତ ସାମଗ୍ରୀଗୁଡ଼ିକ ପାଇଁ ଡିଜିଟାଲ ବଜାର ଗ୍ରାମୀଣ କାରିଗରଙ୍କୁ ଆର୍ଥିକ ସୁଫଳ ପ୍ରଦାନ କରୁଛି। ସିଧାସଳଖ ଭାବେ ସେମାନେ ଜାତୀୟ ତଥା ଆନ୍ତର୍ଜାତିକ କ୍ଷେତ୍ରର କ୍ରେତାଙ୍କ ସହ ସଂଯୋଗ ସ୍ଥାପନ କରିପାରୁଛନ୍ତି। ଏଭଳି ବିଭିନ୍ନ କ୍ଷେତ୍ରର ପରିବର୍ତ୍ତନରେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ UPI ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। 2016-17 ଆରମ୍ଭ ହୋଇଥିବା ଏହି ବ୍ୟବସ୍ଥା ବ୍ୟାଙ୍କ, ଆର୍ଥିକ ପ୍ରତିଷ୍ଠାନ ଏବଂ କ୍ରେତା ବିକ୍ରେତା ସମ୍ପର୍କକୁ ଅଧିକ ସ୍ୱଚ୍ଛ ଓ ସୁଦୃଢ଼ କରିପାରିଛି। ସୁରକ୍ଷିତ ତଥା ତ୍ୱରିତ ଆର୍ଥିକ ଦେଣନେଣ ଏହାଦ୍ୱାରା ସମ୍ଭବ ହୋଇପାରୁଛି। ବିଶ୍ୱସ୍ତରରେ ଏହି ବ୍ୟବସ୍ଥାକୁ ପାଖାପାଖି 10 ରାଷ୍ଟ୍ର ଗ୍ରହଣ କରିଛନ୍ତି, ଫଳରେ ଏହି ପଦକ୍ଷେପ ଅଧିକରୁ ଅଧିକ ବିଶ୍ୱସ୍ତରୀୟ ସ୍ୱୀକୃତି ଲାଭ କରିଛି। ଏପରିକି ବୈଶ୍ୱିକ ସ୍ତରରେ ସମୟ ଉପଯୋଗୀ ଆର୍ଥିକ କାରବାର ପରିମାଣର ପ୍ରାୟ 49% ଏହି ବ୍ୟବସ୍ଥା ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଆକଳନ କରାଯାଇଛି। ତେବେ ଏଭଳି ସଫଳତା ପଛରେ ରହିଛି ଏକ ସୁଦୃଢ଼ ତଥା ସମନ୍ୱିତ ଇକୋସିଷ୍ଟମ୍। ବିଭିନ୍ନ ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନ ଏକୀକୃତ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ପରସ୍କର ସହ ଯୋଡ଼ି ହୋଇଛନ୍ତି। ଆଧାର ଜରିଆରେ ଡିଜିଟାଲ ପରିଚୟ ପ୍ରଦାନକାରୀ ଏବଂ ଗ୍ରହଣକାରୀ ଉଭୟଙ୍କର ବିଶ୍ୱସନୀୟତାକୁ ପ୍ରମାଣିତ କରିବା ସହ ନିର୍ଭର ଯୋଗ୍ୟତା ଏବଂ ସମାବେଶୀ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି, ଫଳରେ ନିରନ୍ତର ନଗଦ ନିର୍ଭରଶୀଳତା ହ୍ରାସ ପାଉଛି। ସକ୍ଷମ ଅଙ୍ଗନବାଡ଼ି ଏବଂ ଦ୍ୱିତୀୟ ପର୍ଯ୍ୟାୟ ମିଶନ ପୋଷଣ ଅଧୀନରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ୱାରା ବିକଶିତ ପୋଷଣ ଟ୍ରାକ୍ର ମାତୃ ଓ ଶିଶୁ ପୁଷ୍ଟି ସାଧନ ପାଇଁ ଡିଜିଟାଲ ଇଣ୍ଡିଆ ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହୋଇଛି। ପୂର୍ବରୁ ଅଙ୍ଗନବାଡ଼ି କର୍ମୀଙ୍କ ଦ୍ୱାରା ବ୍ୟବହୃତ ହେଉଥିବା 11 ପ୍ରକାରର ରେଜିଷ୍ଟ୍ରାର ସେବା ପ୍ରଦାନ କ୍ଷେତ୍ରରେ ବିଳମ୍ବ ଉପୁଜାଉଥିଲା। ଏବେ ଡିଜିଟାଲ ଇକୋସିଷ୍ଟମକୁ ସ୍ଥାନାନ୍ତରିତ ହେବା ଯୋଗୁଁ କାର୍ଯ୍ୟ ସମୟ ହ୍ରାସ ପାଉଛି। ଗତ ମେ ମାସ ସୁଦ୍ଧା 13,30,000 ଅଧିକ ଅଙ୍ଗନବାଡ଼ି କର୍ମୀ ଏଥିରେ ପଞ୍ଜୀକୃତ ହୋଇଛନ୍ତି। ପାଖାପାଖି 99.9% ଆଧାର ଯାଞ୍ଚ ଜରିଆରେ ପ୍ରସୂତି, ଗର୍ଭବତୀ ମହିଳା, ଜନ୍ମରୁ 6 ପର୍ଯ୍ୟନ୍ତ ଶିଶୁ ଏବଂ କିଶୋରୀ କନ୍ୟାଙ୍କୁ ସମୟୋପଯୋଗୀ ସେବା ପ୍ରଦାନ କରାଯାଇପାରୁଛି। ଏବେ ଦୈନିକ ଆର୍ଥିକ କାରବାର 22 କୋଟିରୁ ଅଧିକ ହୋଇଛି। ଶିକ୍ଷା କ୍ଷେତ୍ରରେ ମଧ୍ୟ ଏହି ବ୍ୟବସ୍ଥା ସୁଫଳ ପ୍ରଦାନ କରୁଛି। ଏକୀକୃତ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ସ୍କୁଲ ଶିକ୍ଷା, ଉଚ୍ଚଶିକ୍ଷା, ଦକ୍ଷତା ବିକାଶ ଏବଂ ଅନ୍ୟାନ୍ୟ ତାଲିମ କାର୍ଯ୍ୟକ୍ରମ ଅଧିକ ସୁବ୍ୟବସ୍ଥିତ ହୋଇପାରୁଛି। ସ୍ୱୟଂଚାଳିତ ନିରନ୍ତର ଏକାଡେମିକ ଆକାଉଣ୍ଟ ରେଜିଷ୍ଟ୍ରି ଅପାର ଏ କ୍ଷେତ୍ରରେ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି। ଏପର୍ଯ୍ୟନ୍ତ 2,963 ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଏହି ପ୍ଲାଟଫର୍ମରେ ପଞ୍ଜୀକୃତ ହୋଇଛନ୍ତି। ଗତ 11 ମଧ୍ୟରେ ଡିଜିଟାଲ ଇଣ୍ଡିଆ ଦେଶରେ ବିଭିନ୍ନ କ୍ଷେତ୍ରରେ ସଂସ୍କାରମୂଳକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛି। ଏହି ପଦକ୍ଷେପ ଦ୍ୱାରା ଦେଶରେ ଏକ ଦୃଢ଼ ଡିଜିଟାଲ ଭିତ୍ତିଭୂମି ସ୍ଥାପିତ ହେବା ସହ ବିକଶିତ ଭାରତର ମୂଳଦୁଆ ପ୍ରସ୍ତୁତ ହୋଇପାରିଛି।

0: ସହଜ କରୁଛି ଡିଜିଟାଲ ଇଣ୍ଡିଆ ପଦକ୍ଷେପ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ନୀନା ସାହୁ।
1: ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଏହି ବିଜ୍ଞାପନ ବିରତି ପରେ।

ଚାପ କ୍ଷେତ୍ର ଅତ୍କା ଘନୀଭୂତ ହେବାରକେ ଲାଗିଛି। ଲଘୁଚାପର ପ୍ରଭାବଟି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ ହେବାନୁ ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ଆଇବା କାଲ ସକାଲ ତକ୍ ବିଜୁଳି ଆର୍ ଘଡ଼ଘଡ଼ି ସାଙ୍ଗେ ଜବରନୁ ଅତି ଜବର ବର୍ଷା ହେବା ବୋଲି କଳାହାଣ୍ଡି, ରାୟଗଡ଼ା, ମାଲକାନଗିରି ଆଉ କୋରାପୁଟ ଜିଲ୍ଲାକେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ସେଆଡ଼େ ପଶ୍ଚିମ ଓଡ଼ିଶାର ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର ସହିତ 9 ଜିଲ୍ଲାକେ ଜବର ବର୍ଷା ହେବା ବୋଲି କେନ୍ଦ୍ର ତରଫୁ ସତର୍କ କରାଯାଇଛି। ରାଜ୍ୟ ଲଘୁଚାପର ବଲେ ହେଉଥିବା ଲଗାୟତ ବର୍ଷା ଲାଗି ଅଗ୍ନିଶମ ଆଉ ଜରୁରୀକାଳୀନ ସେବା ବିଭାଗ ପୂରାପୂରି ସତର୍କ ଆଉ ପ୍ରସ୍ତୁତ ଅଛେ ବୋଲି ଅଗ୍ନିଶମ ବିଭାଗ ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ କହିଛନ୍। ସବୁ ଅଗ୍ନିଶମ କେନ୍ଦ୍ରକେ 24 ଘଣ୍ଟା ସତର୍କ ରହିବାରକେ କୁହାଯାଇଛି। ସମ୍ବଲପୁର, କଟକ ଆର୍ ବ୍ରହ୍ମପୁରନୁ ଖାସ୍ ଉଦ୍ଧାରକାରୀ ଦଳ ମୁତୟନ ହୋଇଛନ୍। ଶେଷ ମୁଖ୍ୟ ଖବର ଫେରଖାଏ। ଭୁବନେଶ୍ୱର ଜାପାନର ବ୍ୟବସାୟୀ ପ୍ରତିନିଧିମାନଙ୍କ ସାଙ୍ଗେ ମୁଖ୍ୟମନ୍ତ୍ରୀ କଲେ ଆଲୋଚନା। କହିଲେ ରାଜ୍ୟ ଗଲା 1.5 ବର୍ଷ ଭିତରେ 3.5 ଲକ୍ଷ କୋଟି ଟଙ୍କାର ହୋଇଛି ପୁଞ୍ଜିନିବେଶ। ରାଜ୍ୟ ଚାଲିଥିବାର ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଲାଗି 10 ବରିଷ୍ଠ IAS ପର୍ଯ୍ୟବେକ୍ଷକ ଭାବେ ହେଲେ ନିଯୁକ୍ତ। ଥରେ ବ୍ୟବହାର ହେଉଥିବାର ପ୍ଲାଷ୍ଟିକ୍ ବାବଦେ ଲୋକଙ୍କୁ ସଚେତନ କରିବାର ଲାଗି ଆଜି ପାଳନ ହେଉଛେ ଅନ୍ତର୍ଜାତୀୟ ପ୍ଲାଷ୍ଟିକ୍ ବ୍ୟାଗ୍ ମୁକ୍ତ ଦିବସ। ଆଉ ଲଘୁଚାପ ବଲେ ରାଜ୍ୟର ବଡ଼ଭାଗି ଜାଗାନ ଲାଗି ରହିଛେ ବର୍ଷା। ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା ସହିତ 9 ଜିଲ୍ଲାନ ହୋଇପାରେ ଜବର ବର୍ଷା, ସତର୍କ କଲା ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

ಹೊಸವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ଇଣ୍ଡୋନେସିଆ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡକୁ ଆସନ୍ତା ସୋମବାରରୁ ଛଅ ଦିନିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ଚଳିତ ବର୍ଷ $1 trillion ରପ୍ତାନୀ ଲକ୍ଷ୍ୟ ହାସଲ କରିବା ଦିଗରେ ଅଗ୍ରସର ହେଉଛି ଭାରତ ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀଙ୍କ ସୂଚନା ଭାରତର

ପାରମ୍ପରିକ ନମସ୍ତେ ଶୈଳୀରେ ଅଭିବାଦନ ପ୍ରକ୍ରିୟାକୁ ଜାପାନର ପ୍ରଶଂସା। 52,000 କୋଟି ଟଙ୍କା ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ କ୍ରୟ ସମ୍ପର୍କିତ ପ୍ରସ୍ତାବକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ଅନୁମୋଦନ ଏବଂ 16 ଅର୍ଥ ଆୟୋଗଙ୍କ ପ୍ରସ୍ତାବ ଅନୁଯାୟୀ ପଞ୍ଚାୟତଗୁଡ଼ିକୁ ଅନୁଦାନ ପ୍ରଦାନ କରିବା ଦିଗରେ ପଦକ୍ଷେପ ନେଉଛନ୍ତି ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସୋମବାରଠାରୁ 6 ଦିନିଆ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ। ଆଜି ନୂଆଦିଲ୍ଲୀଠାରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପୂର୍ବ ବ୍ୟାପାର ସଚିବ ରୁଦ୍ରେନ୍ଦ୍ର ଟଣ୍ଡନ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଶ୍ରୀ ମୋଦି ଆସନ୍ତା 6-8 ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆ ଗସ୍ତରେ ଯିବେ। ଗତବର୍ଷ ଗଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରୀୟ ସମାରୋହର ମୁଖ୍ୟ ଅତିଥି ହୋଇଥିବା ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରାବୋଙ୍କର ଭାରତ ଗସ୍ତ ସମୟରେ ଶ୍ରୀ ମୋଦି ତାଙ୍କ ସହିତ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଦ୍ୱିପକ୍ଷୀୟ ସହଯୋଗ ସମ୍ପର୍କରେ ଆଲୋଚନା କରିଥିଲେ। ଶ୍ରୀ ମୋଦିଙ୍କର ଏହି ଗସ୍ତ ଅବସରରେ ସେ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହିତ ସମ୍ପୃକ୍ତ ପ୍ରସଙ୍ଗର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ମାଲାକା ପ୍ରଣାଳୀ ସାମୁଦ୍ରିକ ଜୋନ୍ର ସୁରକ୍ଷା ଓ ସ୍ଥିରତା ଦିଗରେ ଇଣ୍ଡୋନେସିଆ ସର୍ବଦା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛି। ଏହି ସାମୁଦ୍ରିକ ଜୋନ୍ଟି ଭାରତ ଲାଗି ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ଅଟେ। ତେବେ ଏହା କେବଳ ଭାରତ ଲାଗି ନୁହେଁ, ସମଗ୍ର ବିଶ୍ୱର ଅର୍ଥବ୍ୟବସ୍ଥାକୁ ସ୍ଥିର ରଖିବା ଦିଗରେ ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ବୋଲି ଶ୍ରୀ ଟଣ୍ଡନ କହିଛନ୍ତି। ସେ କହିଛନ୍ତି ଏହି ଗସ୍ତ ଅବସରରେ ଶ୍ରୀ ମୋଦି ଜାକର୍ତ୍ତାଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାଛଡ଼ା ୟୋଗକର୍ତ୍ତାଠାରେ ଥିବା ପ୍ରମ୍ବାନନ୍ ମନ୍ଦିରକୁ ମଧ୍ୟ ପ୍ରଧାନମନ୍ତ୍ରୀ ଗସ୍ତ କରିବେ ବୋଲି ଜଣାପଡ଼ିଛି। ଶ୍ରୀ ଟଣ୍ଡନ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଗସ୍ତର ଦ୍ୱିତୀୟ ଚରଣରେ ସେ ଆଗାମୀ 8-10 ତାରିଖ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଯିବେ। ଏହି ଗସ୍ତ ଅବସରରେ ମେଲବୋର୍ଣ୍ଣଠାରେ ଆୟୋଜିତ ହେବାକୁ ଥିବା ତୃତୀୟ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ସମ୍ମିଳନୀରେ ସେ ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ଅଷ୍ଟ୍ରେଲିଆ କର୍ତ୍ତୃପକ୍ଷଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ସାଇବର ସୁରକ୍ଷା, ଏକ ସ୍ଥାୟୀ ଯୋଗାଣ ଶୃଙ୍ଖଳ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ ସମେତ ବିଭିନ୍ନ ଦ୍ୱିପକ୍ଷୀୟ ସମ୍ପର୍କ ଉପରେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତର ଶେଷ ପର୍ଯ୍ୟାୟରେ ଶ୍ରୀ ମୋଦି 10-11 ଦୁଇ ଦିନ ଧରି ନ୍ୟୁଜିଲାଣ୍ଡ ଗସ୍ତ କରିବେ। ଏହି ଅବସରରେ ସେ ତାଙ୍କ ନ୍ୟୁଜିଲାଣ୍ଡ ପ୍ରତିପକ୍ଷ ଖ୍ରୀଷ୍ଟୋଫର ଲକ୍ସନଙ୍କ ସହିତ ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ଦ୍ୱିପକ୍ଷୀୟ ତଥା ବୈଶ୍ୱିକ ସମସ୍ୟା ଉପରେ ମତ ବିନିମୟ କରିବେ। ଗତ 40 ବର୍ଷ ଭିତରେ ଏହା ହେଉଛି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ନ୍ୟୁଜିଲାଣ୍ଡ ଗସ୍ତ ବୋଲି ଶ୍ରୀ ଟଣ୍ଡନ ସୂଚନା ଦେଇଛନ୍ତି। ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି ଚଳିତବର୍ଷ $1 ଟ୍ରିଲିୟନ୍ ରପ୍ତାନୀ ଲକ୍ଷ୍ୟ ହାସଲ କରିବା ଦିଗରେ ଭାରତ ଅଗ୍ରସର ହେଉଛି। ପ୍ରଥମ ତ୍ରୈମାସିକରେ ପ୍ରାୟ 15% ବାର୍ଷିକ ରପ୍ତାନୀ ହୋଇଥିବା ରେକର୍ଡ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ବାଣିଜ୍ୟ ବୋର୍ଡ ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ଗୋଏଲ ଏହି ସୂଚନା ଦେଇ କହିଛନ୍ତି ଭାରତର ସାମଗ୍ରୀ ରପ୍ତାନୀ ପରିମାଣକୁ ଏଥିଲାଗି $440 ବିଲିୟନ୍ ପ୍ରାୟ $530 ବିଲିୟନ୍ ବୃଦ୍ଧି କରାଯିବା ଆବଶ୍ୟକ। ସେହିଭଳି ସେବା ରପ୍ତାନୀ ପରିମାଣକୁ $421 ବିଲିୟନ୍ $470 ବିଲିୟନ୍ ବୃଦ୍ଧି କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଶ୍ରୀ ଗୋଏଲ କହିଛନ୍ତି ଭାରତର ଏକ ସଶକ୍ତ ରପ୍ତାନୀ ରଣନୀତିରେ ସମାବେଶୀ ଦୃଷ୍ଟିକୋଣ ଉପରେ ପ୍ରାଧାନ୍ୟ ଦିଆଯାଇଛି। ଏହି ରଣନୀତିରେ ଦେଶର ପ୍ରତ୍ୟେକ ରାଜ୍ୟ, ଜିଲ୍ଲା ତଥା ଶିଳ୍ପାନୁଷ୍ଠାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଦେଶର ରପ୍ତାନୀ ନୀତିରୁ ଯେଭଳି ଅଣୁ, କ୍ଷୁଦ୍ର, ମଧ୍ୟମ ଏବଂ ବୃହତ୍ ଶିଳ୍ପାନୁଷ୍ଠାନଗୁଡ଼ିକ ସମାନ ଭାବେ ଲାଭର ସୁଯୋଗ ଉଠାଇପାରିବେ ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ବ୍ରିଟେନ, ସଂଯୁକ୍ତ ଆରବ ଏମିରେଟ୍, ସ୍ୱିଜରଲ୍ୟାଣ୍ଡ ଏବଂ ଓମାନ ସହିତ ହେବାକୁ ଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମା ମାଧ୍ୟମରେ ରପ୍ତାନୀକାରୀମାନେ ନୂତନ ସୁଯୋଗ ସୃଷ୍ଟି କରିବା ଉପରେ ଶ୍ରୀ ଗୋଏଲ ଗୁରୁତ୍ୱାରୋପ କରିଛନ୍ତି। ଏହି ବୈଠକ ପରେ ଗଣମାଧ୍ୟମ ସହ ମତ ବିନିମୟ ସମୟରେ ସେ କହିଛନ୍ତି 38 ବିକଶିତ ରାଷ୍ଟ୍ର ସହ ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମା ମାଧ୍ୟମରେ ଭାରତୀୟ ରପ୍ତାନୀ ବ୍ୟବସ୍ଥାକୁ ନୂତନ ସୁଯୋଗ ମିଳିଛି ଏବଂ ବିଶ୍ୱ ବଜାରରେ ଦେଶର ସାମଗ୍ରୀକୁ ପହଞ୍ଚାଇବାରେ ପଥ ସୁଗମ ହୋଇପାରିଛି। ଭାରତ ସହ ଅର୍ଥନୈତିକ ବାଣିଜ୍ୟିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଲାଗି ବିଶ୍ୱବ୍ୟାପୀ ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି ବୋଲି ଶ୍ରୀ ଗୋଏଲ କହିଛନ୍ତି। ଜାପାନ ପ୍ରଧାନମନ୍ତ୍ରୀ ସାନାଇ ତାକାଇଚିଙ୍କ 16 ଭାରତ ଜାପାନ ବାର୍ଷିକ ସମ୍ମିଳନୀରେ ଯୋଗଦେବା ଲାଗି ନିକଟରେ ଭାରତ ଗସ୍ତ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଶ୍ରୀମତୀ ତାକାଇଚି ପରସ୍ପରକୁ ହାତ ଯୋଡ଼ି ଅଭିବାଦନ ଜଣାଇଥିଲେ। ଭାରତର ଏହି ପାରମ୍ପରିକ ନମସ୍ତେ ଶୈଳୀରେ ଅଭିବାଦନ ପ୍ରକ୍ରିୟାର ଗୁରୁତ୍ୱ ଉପରେ ଜାପାନର କ୍ୟାବିନେଟ୍ ଜନସମ୍ପର୍କ ଅଧିକାରୀ ଆଲୋକପାତ କରିଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି ଭାରତର ନମସ୍ତେ ଶୈଳୀରେ ଅଭିବାଦନ ହେଉଛି ଅଞ୍ଜଳି ମୁଦ୍ରାର ଏକ ଅଂଶ। ଦୁଇ ହାତର ପାପୁଲିକୁ ଏକତ୍ର କରି ବକ୍ଷସ୍ଥଳ ସମ୍ମୁଖରେ ଏହି ମୁଦ୍ରା ପ୍ରଦର୍ଶନ ହେଉଛି ଅନ୍ୟକୁ ସମ୍ମାନ ଦେବାର ପ୍ରତୀକ। ଏହାଦ୍ୱାରା ଜଣେ ବ୍ୟକ୍ତିର ନମ୍ରତା, ଅଭିବାଦନ ଏବଂ କୃତଜ୍ଞତା ପ୍ରତିଫଳିତ ହୋଇଥାଏ ବୋଲି ଜାପାନର ଜନସମ୍ପର୍କ ଅଧିକାରୀ ଏହି ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଏହି ସମ୍ମିଳନୀ ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ଜାପାନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ତାକାଇଚି ନିଜର 3 ଦିନିଆ ଭାରତ ଗସ୍ତ ଶେଷ କରି ଆଜି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି।

0: ଉଭୟ ଦେଶ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ଲାଗି ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ଆଜି 52,000 କୋଟି ଟଙ୍କା ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ କ୍ରୟ ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। ଦେଶର ପ୍ରତିରକ୍ଷା ବାହିନୀକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ବିଭିନ୍ନ ଅତ୍ୟାଧୁନିକ ଯୁଦ୍ଧ ସାମଗ୍ରୀ ଏବଂ ଶତ୍ରୁପକ୍ଷର ଉପଗ୍ରହ ତଥା କ୍ଷେପଣାସ୍ତ୍ରକୁ ଧ୍ୱଂସ କରିବା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବା ଲାଗି ଯୁଦ୍ଧାସ୍ତ୍ର ନିମନ୍ତେ ଏହି ଅର୍ଥ ବ୍ୟୟ କରାଯିବ। କେନ୍ଦ୍ର ପଞ୍ଚାୟତରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ କହିଛନ୍ତି ପଞ୍ଚାୟତଗୁଡ଼ିକ ଲାଗି 80% ମୂଳ ଅନୁଦାନ ଏବଂ 20% ପ୍ରଦର୍ଶନ ଭିତ୍ତିକ ଅନୁଦାନ ପ୍ରଦାନ କରିବା ଲାଗି 16 ଅର୍ଥ ଆୟୋଗ ପ୍ରସ୍ତାବ ଦେଇଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ରାଜ୍ୟ ପଞ୍ଚାୟତରାଜ ମନ୍ତ୍ରୀମାନଙ୍କର ଜାତୀୟ କର୍ମଶାଳାରେ ଅଧ୍ୟକ୍ଷତା କରିବା ପରେ ଗଣମାଧ୍ୟମକୁ ସେ ଏହି ସୂଚନା ଦେଇଛନ୍ତି। ଶ୍ରୀ ସିଂହ କହିଛନ୍ତି ଆୟୋଗଙ୍କର ସୁପାରିଶକୁ ଉପଯୁକ୍ତ ଭାବେ କାର୍ଯ୍ୟକାରୀ କରିବା ଏବଂ ପ୍ରଦର୍ଶନ ଭିତ୍ତିକ ଅନୁଦାନର ସର୍ବାଧିକ ଲାଭ ଉଠାଇବା ଦିଗରେ ରାଜ୍ୟଗୁଡ଼ିକୁ ସକ୍ଷମ କରିବା ହେଉଛି ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ। 63ତମ ସାମ୍ବିଧାନିକ ସଂଶୋଧନ ଅନୁଯାୟୀ ପଞ୍ଚାୟତରାଜକୁ ରାଜ୍ୟ ବିଷୟ ଭାବେ ପରିଗଣିତ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଏକ ସଶକ୍ତ ସହଯୋଗ ମାଧ୍ୟମରେ ହିଁ ଏହି ଲକ୍ଷ୍ୟ ହାସଲ କରାଯାଇପାରିବ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ପଞ୍ଚାୟତରାଜ ମନ୍ତ୍ରଣାଳୟ କହିଛି 18ଟି ରାଜ୍ୟ ଆଜିକାର ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିଲେ। 16 ଅର୍ଥ ଆୟୋଗଙ୍କ ସୁପାରିଶ ଅଧୀନରେ 2,76,000 ଗ୍ରାମାଞ୍ଚଳ ପୌର ସଂସ୍ଥାଗୁଡ଼ିକୁ ସାମିଲ କରାଯାଇଛି। ଏହିସବୁ ସଂସ୍ଥାଗୁଡ଼ିକ ଲାଗି 16 ଅର୍ଥ ଆୟୋଗ 435,236 କୋଟି ଟଙ୍କା ସୁପାରିଶ କରିଛନ୍ତି। 15 ଅର୍ଥ ଆୟୋଗଙ୍କ ଅନୁଦାନ ତୁଳନାରେ ଚଳିତ ଆୟୋଗ ପ୍ରାୟ 84% ବୃଦ୍ଧି କରିଛନ୍ତି ବୋଲି ମନ୍ତ୍ରଣାଳୟ କହିଛି। ନିଜ ସୂତ୍ରରୁ ରାଜସ୍ୱ ବୃଦ୍ଧି କରିବା, ସ୍ୱଚ୍ଛତା ବଜାୟ ରଖିବା ଏବଂ ପଞ୍ଚାୟତ ବ୍ୟବସ୍ଥାକୁ ସଶକ୍ତ କରିବା ଲାଗି ଡିଜିଟାଲ ସୁଶାସନ ଆପଣାଇବା, ଆର୍ଥିକ ଦୃଷ୍ଟିକୋଣରୁ ଆତ୍ମନିର୍ଭର ହେବା ସହିତ ଜନସେବାକୁ ଉନ୍ନତ କରିବା ଉପରେ ଆୟୋଗ ସର୍ବଦା ଗୁରୁତ୍ୱ ଦେଇଛନ୍ତି। ଇସଲାମାବାଦର ସୀମାପାର ଆତଙ୍କବାଦୀକୁ ନିରନ୍ତର ସମର୍ଥନ ଜାରି ରହିଥିବାରୁ ସିନ୍ଧୁଜଳ ଚୁକ୍ତିନାମାକୁ ଅସ୍ଥାୟୀ ଭାବେ ସ୍ଥଗିତ ରଖାଯିବା ପଦକ୍ଷେପକୁ ଭାରତ ଦୋହରାଇଛି। ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ସିନ୍ଧୁଜଳ ଚୁକ୍ତିନାମା ପ୍ରସଙ୍ଗରେ ଭାରତର ସ୍ଥିତି ସ୍ଥିର ରହିଛି, ତେବେ ପାକିସ୍ତାନ ସୀମାପାର ଆତଙ୍କବାଦ ପ୍ରତି ନିଜର ସମର୍ଥନ ପ୍ରତ୍ୟାହାର କରିବା ଉପରେ ଭାରତ ଗୁରୁତ୍ୱାରୋପ କରୁଛି। ତିସ୍ତା ନଦୀ ସମନ୍ୱିତ ପରିଚାଳନା ଏବଂ ପୁନରୁଦ୍ଧାର ପ୍ରକଳ୍ପ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଜୟସ୍ୱାଲ କହିଛନ୍ତି ଆପୋଷ ସହମତରେ ବାଂଲାଦେଶର ଏହି ପ୍ରକଳ୍ପ ଲାଗି ଭାରତର ଉନ୍ନତିମୂଳକ ସହାୟତା ଜାରି ରହିଛି ଏବଂ ଏହାର ଅଗ୍ରଗତି ସମ୍ପର୍କରେ ନିୟମିତ ଭାବେ ସମୀକ୍ଷା କରାଯାଉଛି। ଏହି ପ୍ରକଳ୍ପ ସମ୍ପର୍କରେ ଭାରତର ମତାମତକୁ ବାଂଲାଦେଶକୁ ଜଣାଇ ଦିଆଯାଇଛି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ଭେନେଜୁଏଲାରୁ ଆସିଥିବା ଜଣେ ମୃତ ଭାରତୀୟ ନାବିକଙ୍କ ଶରୀରରୁ କିଛି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ କଢ଼ାଯାଇଥିବା ଅଭିଯୋଗ ସମ୍ପର୍କରେ ନିଜ ପ୍ରତିକ୍ରିୟା ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି ଏ ସମ୍ପର୍କରେ ଭାରତ ସମ୍ପୃକ୍ତ ଦେଶର କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା ଜାରି ରଖିଛନ୍ତି ଏବଂ ଏହାର ତୁରନ୍ତ ତଦନ୍ତ କରିବା ଲାଗି ଅନୁରୋଧ କରାଯାଇଛି। ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ଆଜି ରାତିରେ ଆମେରିକାର ଆର୍ଲିଂଟନ୍ଠାରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ୍ରେ ଅଷ୍ଟ୍ରେଲିଆ ଇଜିପ୍ଟକୁ ଭେଟିବ। ସେହିଭଳି ମିଆମି ଗାର୍ଡେନ୍ସଠାରେ ଅନ୍ୟ ଏକ ମ୍ୟାଚ୍ରେ ଆର୍ଜେଣ୍ଟିନା ଓ କାଭୋଭେଡ ମଧ୍ୟରେ ମୁକାବିଲା ହେବ। ଏତଦ୍ବ୍ୟତୀତ ଆସନ୍ତାକାଲି ସକାଳେ କାନାସିଟି ଷ୍ଟାଡିୟମ୍ଠାରେ କଲମ୍ବିଆ ଓ ଘାନା ପରସ୍ପରକୁ ଭେଟିବେ। ଇତିମଧ୍ୟରେ ସ୍ୱିଜରଲ୍ୟାଣ୍ଡ, ସ୍ପେନ୍, ପର୍ତ୍ତୁଗାଲ, ବେଲଜିୟମ, ଯୁକ୍ତରାଷ୍ଟ୍ର ଆମେରିକା, ଇଂଲଣ୍ଡ, ମେକ୍ସିକୋ, ଫ୍ରାନ୍ସ, ନରୱେ, କାନାଡା, ମୋରକ୍କୋ, ବ୍ରାଜିଲ ଏବଂ ପାରାଗୁଏ 16 ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡକୁ ଆସନ୍ତା ସୋମବାରରୁ 6-ଦିନିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ଚଳିତ ବର୍ଷ $1 ଟ୍ରିଲିୟନ୍ ରପ୍ତାନୀ ଲକ୍ଷ୍ୟ ହାସଲ କରିବା ଦିଗରେ ଅଗ୍ରସର ହେଉଛି ଭାରତ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀଙ୍କ ସୂଚନା। ଭାରତର ପାରମ୍ପରିକ ନମସ୍ତେ ଶୈଳୀରେ ଅଭିବାଦନ ପ୍ରକ୍ରିୟାକୁ ଜାପାନର ପ୍ରଶଂସା। 52,000 କୋଟି ଟଙ୍କା ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ କ୍ରୟ ସମ୍ପର୍କିତ ପ୍ରସ୍ତାବକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ଅନୁମୋଦନ ଏବଂ 16 ଅର୍ଥ ଆୟୋଗଙ୍କ ପ୍ରସ୍ତାବ ଅନୁଯାୟୀ ପଞ୍ଚାୟତଗୁଡ଼ିକୁ ଅନୁଦାନ ପ୍ରଦାନ କରିବା ଦିଗରେ ପଦକ୍ଷେପ ନେଉଛନ୍ତି ସରକାର। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ।

0: ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କଳାହାଣ୍ଡି ସମ୍ବାଦଦାତା ସୁନୀଲ କୁମାର ପାଢ଼ୀ। ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। କଳାହାଣ୍ଡି ଜିଲ୍ଲାର ବିକାଶ ଏବଂ ରାଜସ୍ୱ ପ୍ରଶାସନକୁ ଅଧିକ ସ୍ୱଚ୍ଛ ଓ ଲୋକାଭିମୁଖୀ କରିବା ଲକ୍ଷ୍ୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଜିଲ୍ଲା ଗସ୍ତ କରିଥିଲେ। ଭବାନୀପାଟଣାରେ ଆୟୋଜିତ କାର୍ଯ୍ୟକ୍ରମରେ ଥୁଆମୂଳ ରାମପୁର ବ୍ଲକର ସେମେଲପଦର ଗ୍ରାମର ଜଙ୍ଗଲ ଅଧିକାର ହିତାଧିକାରୀଙ୍କୁ ଜଙ୍ଗଲ ଜମିର ପଟ୍ଟା ଏବଂ ପ୍ରାୟ 50 ବିଦ୍ୟାଳୟକୁ ଜମିପଟ୍ଟା ବଣ୍ଟନ କରାଯାଇଥିଲା। ପରେ ମନ୍ତ୍ରୀ ଜିଲ୍ଲା ପ୍ରଶାସନର ସମୀକ୍ଷା ବୈଠକରେ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ। ରାଜସ୍ୱ ସେବାକୁ ସମ୍ପୂର୍ଣ୍ଣ ଅନ୍ଲାଇନ୍ ଓ କ୍ୟାସ୍ଲେସ୍ କରିବା ସହ ପଟ୍ଟା ସଂଶୋଧନ, ସରକାରୀ ଜମିକୁ ଜବରଦଖଲ ମୁକ୍ତ କରିବା ଏବଂ ଭୂମିହୀନଙ୍କୁ ବସୁନ୍ଧରା ଯୋଜନାର ସୁବିଧା ପ୍ରଦାନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
1: କଳାହାଣ୍ଡି ଜିଲ୍ଲାରେ ଜିଲ୍ଲାର ବସ୍ତୁତ ସବୁ ଦିଗରୁ ବିକାଶର ଅଗ୍ରଗତି ଏବଂ ସେ ଭିତରେ ସ୍ୱତନ୍ତ୍ର ଗୁରୁତ୍ୱ ଦେଇକରି ରାଜସ୍ୱ ବିଭାଗର ଯେଉଁ ଫ୍ଲେକ୍ସିପ୍ ପ୍ରୋଗ୍ରାମ ଅଛି, ପଟ୍ଟାରେ କଲମ ଟୁ କରେକ୍ସନ କରିବା କିମ୍ବା ଅଜାଙ୍କର ବାପା ନା ଥିବା ପଟ୍ଟା ସବୁ ଯେଉଁମାନେ ଶେଷ ଉତ୍ତରାଧିକାରୀ ଅଛନ୍ତି ତାଙ୍କ ନାଁରେ ପଞ୍ଜୀକୃତ କରିବା, ଏଠି ଯେଉଁମାନେ ଗରିବ ଲୋକ ଅଛନ୍ତି ଯେଉଁମାନଙ୍କ ପାଖରେ ଇଞ୍ଚେ ଜମି ମଧ୍ୟ ନାହିଁ ତାଙ୍କୁ ବସୁନ୍ଧରା ଯୋଜନାରେ କହନ୍ତୁ, କିମ୍ବା ଜନଜାତି ସମ୍ପ୍ରଦାୟର ଯେଉଁମାନେ ଅଛନ୍ତି ତାଙ୍କର ଏଫ୍ଆର୍ଏ ପଟା କହୁଛୁ ଜଳ ଜଙ୍ଗଲ ଜମିର ପଟା କେତେ ଆବଣ୍ଟନ ହେଇଛି, କେତେ ବାକି ଅଛି, କେବେ ସରିବ। ସ୍କୁଲ କଲେଜରେ ମଧ୍ୟ ମୁକ୍ତ ଶିକ୍ଷାନୁଷ୍ଠାନ ସବୁ ଥିଲା ସେମାନଙ୍କୁ ମଧ୍ୟ ଯେଉଁ ଜମି ଦେଉଛୁ, ଏବଂ ରାଜସ୍ୱ ସେବା କେତେ ସେବା ପାଇଁ ଚଳିତ 2 ଭିତରେ 2,50,00,000 ଲୋକଙ୍କୁ ରାଜସ୍ୱ ସେବା ଯୋଗାଇ।
0: ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ କଳାହାଣ୍ଡି ଗସ୍ତ ଅବସରରେ ଭବାନୀପାଟଣା ନିକଟ ସିର୍ଲିଗୁଡ଼ା ମେଗା ନର୍ସରୀଠାରେ ଓଡ଼ିଶାର ପ୍ରଥମ ହାତୀ ପ୍ରଶିକ୍ଷଣ କେନ୍ଦ୍ରର ଉଦ୍ଘାଟନ କରିଥିଲେ। ଏହି କେନ୍ଦ୍ରରେ ଉଦ୍ଧାର ହୋଇଥିବା ହାତୀଙ୍କ ପ୍ରଶିକ୍ଷଣ ଓ ଚିକିତ୍ସା କରାଯିବ। ସେ କର୍ଲାପାଟ ଅଭୟାରଣ୍ୟରେ ଏକ ୱାଚ୍ ଟାୱାରର ମଧ୍ୟ ଉଦ୍ଘାଟନ କରିଥିଲେ। ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସେ ସୂଚନା ଦେଇଥିଲେ।
2: 2 ଭିତରେ ବିଭିନ୍ନ ପ୍ରକାର ମୌଳିକ ସେବା, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଏବଂ ଅନ୍ୟାନ୍ୟ ଗରିବ କଲ୍ୟାଣ ଉପରେ ଧ୍ୟାନ ଦେଉଛନ୍ତି। ଚାଷୀମାନଙ୍କର ସମସ୍ୟା ହେଉ, ଗରିବ ଲୋକଙ୍କର ସମସ୍ୟା ହେଉ, ଆଦିବାସୀମାନଙ୍କର ସମସ୍ୟା ହେଉ, ରୋଡ଼ ରାସ୍ତା ହେଉ, ସରକାର ଗୋଟେ ଏଜେଣ୍ଡା ବନେଇଛନ୍ତି, ଗୋଟେ ମାଇକ୍ରୋ ପ୍ଲାନ୍ ବନଉଛନ୍ତି, DPR ପ୍ରସ୍ତୁତ କରୁଛନ୍ତି। ସବୁ ଦିଗକୁ ଆମେ ଧ୍ୟାନ କେମିତି ଦେବା ଏବଂ ନିର୍ଦ୍ଦିଷ୍ଟ ଭାବରେ 2036 ବେଳକୁ ଏ ସମସ୍ୟା ନଥିବ, ଓଡ଼ିଶାର GDP କେମିତି ଗ୍ରୋଥ୍ ହେବ, ଓଡ଼ିଶାର ବିକାଶ କେମିତି ହେବ, ଓଡ଼ିଶାର ଇକୋନୋମି କେମିତି ହେବ, ସବୁ ସେକ୍ଟରରେ ଆପଣଙ୍କର ଇଣ୍ଡଷ୍ଟ୍ରିଆଲ ସେକ୍ଟର କେମିତି ବଢ଼େଇବା, ଚାଷୀମାନଙ୍କର ସମସ୍ୟା କେମିତି ସମାଧାନ ହେବ, ସେ ଦିଗରେ ମଧ୍ୟ ଆମ ସରକାର ନିରନ୍ତର ଭାବରେ କାମ କରୁଛନ୍ତି।
0: କଳାହାଣ୍ଡି ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ ପକ୍ଷରୁ ଭବାନୀପାଟଣା ଟାଉନହଲରେ ବିକଶିତ ଓଡ଼ିଶା 2036 ଆକାଂକ୍ଷୀ ଜିଲ୍ଲା ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମକୁ ନେଇ ଜିଲ୍ଲାସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସାଂସଦ ମାଳବିକା ଦେବୀ, ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର କୁଳପତି ପବନ କୁମାର ଅଗ୍ରୱାଲ ଏବଂ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ପ୍ରମୁଖ ଯୋଗଦେଇ 2036 ସୁଦ୍ଧା ଜିଲ୍ଲାର ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ବିକଶିତ ଓଡ଼ିଶା 2036 ଅଭିଯାନ ଅନ୍ତର୍ଗତ ଭବାନୀପାଟଣାଠାରେ ଜୈବିକ ଓ ପ୍ରାକୃତିକ କୃଷି ଉପରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଂସଦ ମାଳବିକା ଦେବୀ କହିଥିଲେ 2036 ସୁଦ୍ଧା ଓଡ଼ିଶାକୁ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ କୃଷି କ୍ଷେତ୍ରର ବିକାଶ ନିତାନ୍ତ ଜରୁରୀ। ରାସାୟନିକ ସାରମୁକ୍ତ ପ୍ରାକୃତିକ ଚାଷ ମାଟିର ଉର୍ବରତା ଓ ଜନସ୍ୱାସ୍ଥ୍ୟ ପାଇଁ ଉପକାରୀ ବୋଲି ସେ କହିଥିଲେ। ଭବାନୀପାଟଣା ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ସୁସ୍ଥ ବାର୍ଦ୍ଧକ୍ୟ ନିମନ୍ତେ ଯୋଗ ବିଷୟବସ୍ତୁକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ବିଜେପି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ଙ୍କ ସମେତ ଅନ୍ୟ ଅଧିକାରୀମାନେ ଯୋଗାଭ୍ୟାସ କରିଥିଲେ। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ କନ୍ଧମାଳ ଜିଲ୍ଲା ସମ୍ପର୍କ।
3: ଆକେ ସୁ

0: আচ্ছা দাস বাবু, আপনার ঘরটা
1: 1970

0: ଶିଳ୍ପୀ ଦୋଦା ଗୋଟେ ଗାନା ଗାଇବି ବୋଲୁଛନ୍।
1: ହଁ,
0: ତ ତାଙ୍କର ଗାନା ବାଜନା ଶୁଣୁ। ଆମର ଶିଳ୍ପୀ ଦୋଦା ହଉଛନ୍ ନିର୍ମଲ ଚନ୍ଦ୍ର ନାୟକ ଆର ତାଙ୍କର ଦଲବଲ।
1: ହଁ ହଁ, ତାହେଲେ ଶୁଣୁ ନାନୀ।
0: ହଁ ଚାଲ ରେ ଭାଇ ଶୁଣୁ।
2: ଗଲା ନା ସରି ଆରେ କେତେ।

ଆଲୋଚନା ହେଇଛି। ତା ପୂର୍ବରୁ ଆଉ ଗୋଟିଏ ହେଉଛି ଯେ କିଭଳି ଭାବରେ ମରୁ ଯୋଉଟା କି ଚାଷୀ ଭାଇମାନଙ୍କ ପାଇଁ ଦରକାର, ମରୁଭୂମିକରଣ ବିରୋଧ କରିବା ପାଇଁ ଯୋଉ ଯୋଜନା ସେଟା ଗୋଟେ ଦିବସ ଆକାରରେ ପାଳନ କରାଯାଏ। ସେଇଭଳିଆ ସମୁଦ୍ରକୂଳିଆ ଜାଗାରେ କିଭଳି ମ୍ୟାନଗ୍ରୋଭ ଜଙ୍ଗଲ ସୃଷ୍ଟି କରିବା ତା ବିଷୟରେ ନେଇକିରି ମଧ୍ୟ ଦିବସ କରାଯାଏ। ଏଭଳି ଅନେକ ଦିବସ ପାଳନ କରାଯାଏ, ଉତ୍ସବ ପାଳନ କରାଯାଏ, ସେଇ ଭିତରୁ ବନ ମହୋତ୍ସବ ଗୋଟିଏ। ନିକଟରେ ଯୋଉ ବନ ଦିବସ ପାଳନ ହେଲା ସେଥିରେ ଅନେକ ଉପକାରୀ ଜିନିଷ ସବୁ ଆଲୋଚନା ହେଇଥିଲା ଯେ ମାନବ ଜାତି ସୁସ୍ଥ ପରିବେଶ ପାଇଁ ଜଙ୍ଗଲ ଭୂମିକା ସବୁଠୁ ବେଶୀ। ବନ ମହୋତ୍ସବ ଆଉ ଗୋଟିଏ ଦିନ ଗଲା, ବନ ଦିବସ ଥିଲା March 21, ଆଜି ବନ ମହୋତ୍ସବ ପାଳନ ହେଉଛି July 1-7 ପର୍ଯ୍ୟନ୍ତ ଗୋଟିଏ ସପ୍ତାହ। ଏଇ ସପ୍ତାହ ଭିତରେ ତାକୁ ବନ ମହୋତ୍ସବ ସପ୍ତାହ ନାମରେ ପାଳନ କରା ହେଉଛି। ସେ ବନ ମହୋତ୍ସବ ସପ୍ତାହ ଗୋଟେ ଏନୁଆଲ ବାର୍ଷିକ ସପ୍ତାହ ଯୋଉଟାକି ଗଛ ଲଗାଣ ଏବଂ ଗଛର ଟ୍ରେଣ୍ଡିଂ କରିବା ପାଇଁ ନିର୍ଦ୍ଦିଷ୍ଟ ହୋଇଛି, ସେଲିବ୍ରେଟେଡ୍। ତାକୁ ପାଳନ କରା ହେଉଛି July 1। ଲକ୍ଷ୍ୟ ଲକ୍ଷ୍ୟ ଆପଣ ଜାଣିଥିବେ, ଯେମିତି ବିଭିନ୍ନ ଦିଗରେ ବିଭିନ୍ନ ଲକ୍ଷ୍ୟ ରହିଛି, ସେଇ ବନ ମହୋତ୍ସବର ଲକ୍ଷ୍ୟ ହିସାବରେ ଏନକରେଜ କରାଯିବ ଆମର ଯେତିକି ଭାରତୀୟ ଚାଷୀ ଭାଇମାନଙ୍କୁ, ଆମ ଦେଶର ପ୍ରଦେଶର ଚାଷୀ ଭାଇମାନଙ୍କୁ, ଯେମିତିକି ସେମାନେ ଟ୍ରି ପ୍ଲାଣ୍ଟିଂକୁ ସାପୋର୍ଟ କରିବେ ଆଉ ଗଛକୁ ଟେଣ୍ଡିଂ କରିବେ, ତାକୁ ଫେଷ୍ଟିଭାଲ ଆକାରରେ ପାଳନ କରିବେ। ଏହାକୁ ଅର୍ଗାନାଇଜ କରିଥିଲେ ବର୍ଷାରେ ଆମ ଦେଶରେ ଏଇ ଅର୍ଗାନାଇଜେସନ ୱାର୍ଲ୍ଡ ପ୍ରୋଭାଇଡ ଅଲ୍ଟରନେଟିଭ। ବିଭିନ୍ନ କାରଣରୁ ଏହା କିଭଳି ଭାବରେ ପାଳିତ ହେଉଛି ତାହା ଜାଣିବା କଥା, ଚାଷୀ ଭାଇମାନେ ଜାଣିବା ଦରକାର। ଯେମିତିକି ଫାର୍ମ ଫରେଷ୍ଟ୍ରି ପାଇଁ ଯେଉଁ ଚେଷ୍ଟା କରାଯାଏ, ଗଛ ଲଗାଯାଏ ଫାର୍ମ ଫରେଷ୍ଟ୍ରିର, ଆମର ସୋସିଆଲ ଫରେଷ୍ଟ୍ରିର, ବନ ମହୋତ୍ସବର ଆରମ୍ଭ ସେଇଭଳିଆ ହେଇଥିଲା। କଣ ହେଇଥିଲା, ଏହା ଫୁଏଲର ଅଲ୍ଟରନେଟିଭ ହିସାବରେ ଆପଣ ଯେଉଁ ଜାଳକାଠ ଛୋଟ ଛୋଟ ଗଛ ଲଗାଯିବ ଜାଳକାଠ ଆକାରରେ ବ୍ୟବହାର କରିହେବ। ଫୁଡ୍ ଏବଂ ମାନେ ଖାଦ୍ୟ ଜିନିଷ, ଫଳମୂଳ, ରିସୋର୍ସ ଇତ୍ୟାଦି ମଧ୍ୟ ସେଇ ଜଙ୍ଗଲରୁ ମିଳିବ, ଏବଂ ସେଲ୍ଟର ବା ଗଛ ଛାଇରେ କିଭଳି ରହିପାରିବା ଏବଂ ଗଛର ଡାଳ ଏବଂ ବିଭିନ୍ନ ଅଂଶକୁ ନେଇକିରି ଘର ତିଆରିରେ ଲାଗିବ, ଏବଂ ଏଇ ଗଛ ଗୁଡିକ କିଭଳି ପ୍ରଡକ୍ଟିଭିଟି ବଢେଇବ, ଆମର ଚାଷ ଇତ୍ୟାଦିରେ ସାହାଯ୍ୟ କରିବ, ତାକୁ ଦେଖିବା କଥା। ଲଙ୍ଗଳଟିଏ ତିଆରି ହେଲା ବେଳକୁ ସେଇ ଜଙ୍ଗଲର କାଠରୁ ତ ଲଙ୍ଗଳ ତିଆରି ହେବ। ପ୍ରୋଭାଇଡ ଫୁଡ୍ ମେଟେରିଆଲ୍ସ, ଆପଣଙ୍କର ଯୋଉ ଫଳ ମୂଳ ଇତ୍ୟାଦି ଯୋଉ ଖାଦ୍ୟ ଜିନିଷ ମଧ୍ୟ ସେଇ ଜଙ୍ଗଲରୁ ମିଳିବ, ଏବଂ ଛେଳି ଆଉ ଗୋରୁ ସେମାନଙ୍କ ପାଇଁ କେଟେଲ ଯୋଉଟା କି ମୁଁ କହୁଛି ତା ପାଇଁ ମଧ୍ୟ ସେଡ୍ ମିଳିବ, ଏବଂ ତା ପାଇଁ ମଧ୍ୟ ପତ୍ର ଡାଳ ଇତ୍ୟାଦି ତାଙ୍କ ଖାଦ୍ୟ ଆକାରରେ ମିଳିବ। ସେ ବଡ଼ ଜିନିଷ ହେଲା ସେଇ ଯୋଉ ଇଏ ଗୁଡିକ, ତାର ଆମେ ଗଛ ଲଗେଇକିରି ଟୁରିଜିମ ପୋଟେନ୍ସିଆଲ ବଢେଇବା ପାଇଁ ଡେକୋରେଟିଭ ପ୍ଲାଣ୍ଟ ସବୁ ଲଗେଇ ହବ, ଯୋଉଥିରେ କି ବିଭିନ୍ନ ଫୁଲ ଗଛ, ସୁନ୍ଦର ସୁନ୍ଦର ଫୁଲ ଗଛ ଲଗେଇକିରି ଆମର ଏରିଆଟାକୁ ସୌନ୍ଦର୍ଯ୍ୟକରଣ କରିହବ, ଯାହାକି ଟୁରିଜିମରୁ ପଏଣ୍ଟରୁ ବହୁତ ଲାଭଦାୟକ। ପୁଣି ଆହୁରି ରହିଛି ସଏଲ ଇରୋଜନ, ଚାଷୀମାନେ ବିଶେଷ କରି ଏଥିରେ ପ୍ରଭାବିତ। ଯେମିତି ନା ମାଟିଟାକୁ ଯଦି ଗଛ ନଥିବ ଧୋଇ ନେଇଯିବ, ମାଟି ତଳୁ ଚାଷର ଜମିରୁ ତାର ଯୋଉ ଥିବ ଯୋଉ ମାଟି ଗୁଡିକ ଧୋଇ ଧୋଇ ଧୋଇ ଧୋଇ ସେଠି ନଣ୍ଡା ହେଇଯିବ, ଏବଂ ସେଇଥିପାଇଁ ଆମର First Week ଏଇ ଦିବସଟି ପାଳନ କରାଯାଉଛି। ଆଉ ଗୋଟେ ଜିନିଷ, ପାଣି ଯେତିକି ବେଳେ ଗଛ ମୂଳରେ ଯେତିକି ପାଣି ପାର୍କୁଲେଟର ଇଂରାଜୀ ଯାହା ମାନେ ଧୀରେ ଧୀରେ ପାଣି ଡ୍ରପ ବାଇ ଡ୍ରପ ପଡି ମାଟି ଯେମିତି ଭାବରେ ଉଦା ହବ ସେତିକି ଆକାରରେ ବିନା ଗଛରେ ସେ ପାଣି ମାଟି ଭିତରକୁ ଯିବ ନାହିଁ, ଯାହାଦ୍ୱାରା ମାଟିର ଯୋଉ ଆର୍ଦ୍ରତା ସେତିକି ବଢୁଛି ସେଇଟା ଆଉ ବଢିବ ନାହିଁ। ତାକୁ ଛାଡି ମାଟିରେ ଅନେକ ଯୋଉ ସାହାଯ୍ୟ ମିଳେ, ଯୋଉ ପାଣି ପଡିବା ଦ୍ଵାରା ପତ୍ର ପଚିକିରି ନଷ୍ଟ ହେବା ଦ୍ଵାରା ଜିଆ ଆଦି ପ୍ରାଣୀ ସେମାନେ ସେଥିରେ ବଞ୍ଚିବେ, କଣା କରିବେ, ତାହାରି ଭିତରେ ଖାଦ୍ୟ ଆକାରରେ ରହିବେ, ଯାହାଦ୍ୱାରା ଆମର
ସାର ବୃଦ୍ଧି ହବ ମାଟିର। ଏସବୁ

ଜଙ୍ଗଲର ବିଭିନ୍ନ ବିଷୟରେ ରହିଛି। ଜୁଲାଇ ଫାଷ୍ଟ ୱିକ୍ ଆମେ କାହିଁକି ନଉଛୁ ବା ଜୁଲାଇ ମାସରେ କାହିଁକି ନଉଛୁ, ସେ ବିଷୟରେ ହେଲା ଯେ ଜୁଲାଇରେ ବର୍ଷାର ଗୋଟେ କନ୍ସିଡେନ୍ସ ରହୁଛି। କଣ ସେ କନ୍ସିଡେନ୍ସ ନା, ବର୍ଷା ଆପଣଙ୍କର ଦେଖନ୍ତୁ ସେଇ ସମୟରେ ଆରମ୍ଭ ହେଇଯାଏ। ବର୍ଷାକୁ ଆଖିରେ ରଖି ଗଛ ଯୋଉଟା ଲଗାଯାଉଛି ସେଇଟା ବହୁତ ସମୟରେ ଆଉ ପାଣିର ଆବଶ୍ୟକତା କରେ ନାହିଁ, ଯାହାଦ୍ୱାରା କି ଶୁଖିଯିବାର, ଖରାରେ ମରିଯିବାର ଚାନ୍ସ କମ୍। ତେଣୁ ଜୁଲାଇ ଫାଷ୍ଟ ୱିକ୍ରେ ହିଁ ଏହି ଟାଇମଟାକୁ ନିଆଯାଇଛି। ପରେ ଆଉ ଗୋଟେ ବଡ ମଜାଦାର ଜିନିଷ ଚାଷୀ ଭାଇମାନଙ୍କ ବିଷୟରେ ମୁଁ କହିବି, ଏଇଟା ଆରମ୍ଭ ହେଲା କେମିତି, ଏମ୍ ଏସ୍ ରାନ୍ଧୁଆ ନାମକ ଜଣେ ପଞ୍ଜାବୀ ବ୍ୟକ୍ତି ଥିଲେ। ସେ ବହୁତ ବଡ ଅଫିସର ଥିଲେ, ସେ ଥିଲେ ସେତେବେଳର ଚଣ୍ଡିଗଡ଼ ୟୁଟିର କମିଶନର ଥିଲେ 1947 ପୂର୍ବରୁ। ତେଣୁ ସେତିକି ବେଳେ ସିଏ ଆରମ୍ଭ କଲେ, ସେ ବହୁତ ଦେଶ ବିଦେଶ ବୁଲିଛନ୍ତି କମିଶନର ସାହେବ। ବୁଲିଲା ବେଳେ ସେ ଦେଖିଲେ ଲୋକେ ବିଦେଶରେ ମଧ୍ୟ ଗଛ ଲଗାଉଛନ୍ତି, ଗଛକୁ ପାଳନ କରୁଛନ୍ତି ଏବଂ ବନୀକରଣ ପାଇଁ ବିଭିନ୍ନ ସୁବିଧା କରୁଛନ୍ତି। ସେ କହିଲେ ଭାରତରେ କାହିଁକି ନ କରିହବ, ତେଣୁ ଟ୍ରି ପ୍ଲାଣ୍ଟିଂ ଫେଷ୍ଟିଭାଲ କଲେ ଏବଂ ଆର୍ବର ଡେ ସୃଷ୍ଟି କଲେ ଏବଂ ଅନ୍ୟ କଣ୍ଟ୍ରିରେ ଯେମିତି ଭାବରେ ଏହା ହଉଛି ଏଠି ମଧ୍ୟ ସେଇଆ। ସେ ପ୍ରଥମ 1947 ମସିହାରେ ଫାଷ୍ଟ ଯେତେବେଳେ 20 ଜୁଲାଇରେ ସେ ଗୋଟେ ଗଛ ଲଗେଇଥିଲେ, ସେ ଗଛର ନାଁ ମଧ୍ୟ ବହୁନିଆ ବୋଲି କୁହାଯାଉଛି। ସେ ବହୁନିଆ ଗଛର ସାପ୍ଲିଙ୍ଗକୁ ନେଇକରି ସିଏ ଲଗେଇଥିଲେ ଏବଂ ପରେ ସେଇ ବହୁନିଆ ଗଛକୁ ଖୁର୍ସିଦ ଅହମ୍ମଦ ଖାମ ନାମକ ଜଣେ ଦିଲ୍ଲୀର କମିଶନର ଥିଲେ, ସେ ବି ଜଣେ ବଡ ଅଫିସର। ସେ କଣ କଲେ ନା, ଦିଲ୍ଲୀ ପାଖାପାଖି ଏରିଆରେ ସେଇ ବହୁନିଆ ଗଛ ଲଗେଇଲେ, ଯାହାଦ୍ୱାରା କି ଚାରିଆଡେ ଗଛ ଏବଂ ବୃକ୍ଷମୟ ହେଇ ଉଠିଲା। ତ ଏଇଭଳିଆ ଏକ ପରିସ୍ଥିତିରେ ସକାଳ ଓଳି ସେ ଖୁର୍ସିଦ ଆଲମ ବାବୁ ଗଛ ଲଗେଇଲେ, ଉପର ଓଳି ବେଳକୁ ପୁରୁଣା କିଲ୍ଲା ଅଞ୍ଚଳରେ ଭାଇସ୍ ପ୍ରେସିଡେଣ୍ଟ ଅଫ୍ ଦି ଟାଇମ୍ ନେହେରୁ ଥିଲେ ଗଭର୍ଣ୍ଣମେଣ୍ଟରେ, ନୂଆ ନୂଆ ଗଭର୍ଣ୍ଣମେଣ୍ଟ ଗୋଟେ ହେଇଥିଲା ଟେମ୍ପୋରାରିଲି, ନେହେରୁ ସେତେବେଳେ ଥିଲେ ଭାଇସ୍ ପ୍ରେସିଡେଣ୍ଟ ଏବଂ ସିଏ ଯାଇକିରି ଗୋଟେ ଗଛ ଲଗେଇଲେ ଏବଂ ଶୁଭାରମ୍ଭ ଦେଲେ। ଆଉ ଗୋଟେ ଦିନକୁ ସିଏ କଣ ହେଇଛି ନା, ଯେତେବେଳେ ସେତେବେଳେ ଲର୍ଡ ମାଉଣ୍ଟ ବାଟେନ ବୋଲି ଲାଷ୍ଟ ଆମର ଭାଇସରାୟ ଯୋଉ ଥିଲେ ଭାରତରେ, ତାଙ୍କ ପତ୍ନୀ ଲେଡି ମାଉଣ୍ଟ ବାଟେନ, ସିଏ କହିଲେ ମୁଁ ବି ଗୋଟେ ଗଛ ଲଗେଇବି, କାହିଁକି ମୁଁ ଅନେକ ଗଛ ଲଗେଇବି ଏବଂ ଏତିକି ଅଛି କୁତୁବ ମିନାର ପାଖପାଖି ଯୋଉ ବଡ ଗଛ ଆପଣ ଏବେ ଯଦି ବୁଲିବାକୁ ସବୁ ସେଇ ଲେଡି ମାଉଣ୍ଟ ବାଟେନଙ୍କ ଦ୍ଵାରା ଲଗାହେ। ଏମିତି ଭାବରେ ଗଛ ଗୁଡାଏ ବଢି ଚାଲିଲା, ବର୍ଷ ବର୍ଷ ଧରି ବଢି ଚାଲିଲା। ତାପରେ ଆରମ୍ଭ ହେଲା ଆଉ ଗୋଟିଏ ଲୀଳା, ସିଏ ହଉଛନ୍ତି ଆମର ଫୁଡ୍ ଆଣ୍ଡ ଏଗ୍ରିକଲଚର ସେତେବେଳେ ଭାରତର ଯୋଉ ମନ୍ତ୍ରୀ ହେଲେ କେ ଏମ୍ ମୁନ୍ସି, କହ୍ନାଇଲାଲ ମାନିକଲାଲ ମୁନ୍ସି। ସିଏ ଯେତେବେଳେ ମନ୍ତ୍ରୀ ହେଲେ 1950 ବେଳକୁ ସେ କହିଲେ ନା, ଆମେ ଜୁଲାଇର 20-25 ଆଡକୁ ନ ନେଇକିରି କାହିଁକି ଜୁଲାଇ ଫାଷ୍ଟ ୱିକ୍ରେ ଆମେ ଆରମ୍ଭ ନ କରିବା। ତାଙ୍କରି ଦିନଠୁ, କେ ଏମ୍ ମୁନ୍ସିଙ୍କର ଦିନଠୁ ଏହା ଚାଲିଛି, ଏବେ ମଧ୍ୟ ଏହା ଗଢି ଚାଲିଛି 1950 ମସିହାରୁ। ତ ଚାଷୀ ଭାଇମାନେ ଜାଣିବା ଦରକାର ଯେ ଏତେ ସବୁ କାମ ହଉଛି କାହା ପାଇଁ, ନା ଜଙ୍ଗଲ ପାଇଁ, ଜଙ୍ଗଲର ସୁରକ୍ଷା ପାଇଁ ଏବଂ ଲୋକେ କିଭଳି ଭାବରେ ଜଙ୍ଗଲକୁ ସୁରକ୍ଷା ଦେଇପାରିବେ ସେଇ ପାଇଁ ଏବଂ ତା ଦ୍ଵାରା ଆମର କେବଳ ବି ଏଠି ହେଲା, ମୁଁ ଯୋଉ କେତେଟା ସୋସିଆଲ ଫରେଷ୍ଟ୍ରି କଥା କହିଲି ଯେ ଗୋରୁ ଖାଇବ, ଘର ତିଆରି ହବ, ଜାଳ କାଠ ମିଳିବ, ଲଙ୍ଗଳ ହବ ଇତ୍ୟାଦି ଇତ୍ୟାଦି ଇତ୍ୟାଦି, ନାଇଁ ତାକୁ ଛାଡିକିରି ଜଙ୍ଗଲର ଆଉ ଗୋଟେ ପ୍ରଭୁତ ଉପକାର ହଉଛି କି କ୍ଲାଇମେଟ ଚେଞ୍ଜରେ ସାହାଯ୍ୟ କରେ। ଆଜ୍ଞା, ଯୋଉଠି ଗଛ ପତ୍ର ନାହିଁ ସେଠି ବର୍ଷା କମ ହୁଏ, ତେଣୁ ଆପଣଙ୍କର ବିନା ବର୍ଷାରେ ସେଠି ଗଛ ଯଦି ନାହିଁ ବର୍ଷା ବି ହବ ନାହିଁ, ଚାଷ ଆପଣଙ୍କର ହବ କେମିତି। ତେଣୁ ଏଇ ପରିସ୍ଥିତିରେ ଆପଣ ମାନେ ଜଙ୍ଗଲକୁ ବଞ୍ଚେଇ ରଖନ୍ତୁ, ଦେଖିବେ ନିଶ୍ଚିତ ଭାବରେ ଆମର ପରିବେଶର ସୁରକ୍ଷା ମଧ୍ୟ ହେଇପାରିବ। ପାଣି କେମିତି ପାର୍କୁଲେଟ ହବା କଥା ତା ମଧ୍ୟ କହିଛି ଏବଂ ଧୂଆଁଟାକୁ ସେ ଶୋଷି ନେଇକିରି ବାତାବରଣଟାକୁ କିଭଳି ଶୁଦ୍ଧ ରଖିପାରିବ, ପରିବେଶକୁ ଶୁଦ୍ଧ ରଖିପାରିବ, ପଲ୍ୟୁସନକୁ ଫ୍ରି କରିପାରିବ, ତେଣୁ ଆମର ବାୟୁମଣ୍ଡଳଟାକୁ ସୁସ୍ଥ ରଖିପାରିବ, ସେଥିପାଇଁ ମଧ୍ୟ ଜଙ୍ଗଲ ହିଁ ଦାୟୀ। ତେଣୁ ଜଙ୍ଗଲରେ ଏତେ ଗୁଡାଏ ଗୁଣ ଥାଉ, ତାକୁ ରକ୍ଷା କରିବାଟା ନିହାତି ଦରକାର। ଆଉ ସେଠି ତ ସେଲ୍ଟର ନେଉଛନ୍ତି ବାଘବାଲଠୁ ଆରମ୍ଭ କରି ଚଢେଇ ଚମଡି ସବୁ, ଆମେ ବି ଯାଇକିରି କେତେବେଳେ କେମିତି ଆଲୋଚନା କରୁଛେ, ରଖୁଛେ ଫଳ ମୂଳ, ଖାଉଛେ ପତ୍ର, ଆଣୁଛେ ସବୁ କାମ ଆଜ୍ଞା ସେଇ ଜଙ୍ଗଲ

0: ତେଣୁ ଜଙ୍ଗଲକୁ ନିଶ୍ଚିତ ଭାବରେ ରକ୍ଷା କରିବା, ଏବେ ନିକଟରେ ଯୋଉ ବୈଠକ ହେଲା ସେଥିରେ 1.5 ଲକ୍ଷ ହେକ୍ଟର ବନୀକରଣ ପାଇଁ ଯୋଜନା ହେଇଛି ଏଇ ଯୋଉ ବିଶ୍ୱ ବନ ଦିବସରେ, ଆଉ ତା ସହିତ ଆମ କେତେ ସଂଖ୍ୟାରେ ବଢିଛି କହିଲି 529 ବର୍ଗ କିଲୋମିଟର ଓଡ଼ିଶାରେ ଜଙ୍ଗଲ ବୃଦ୍ଧି ହେଇଛି, ଏଠି ଖୁସି ହେବା କଥା। ଆହୁରି ଆପଣମାନେ ଲାଗି ପଡ଼ିଲେ ସମସ୍ତେ ଆହୁରି ଅଧିକ ଅଞ୍ଚଳ ନିଶ୍ଚିତ ଭାବରେ ବଢିବ। ଆଉ ଗୋଟେ ଜିନିଷ ଆମେ ଛାଡି ଯାଉଛେ, ନିକଟରେ ପାଚେରିପାଣି ନାମକ ଜାଗାକୁ ମୁଁ ଯାଏ, ସେଠି ଗୋଟେ ଗଛ ପତ୍ର ବିଷୟରେ ଅନୁସନ୍ଧାନ କରୁ କରୁ ମେଡିସିନାଲ ପ୍ଲାଣ୍ଟ ମାନେ ଔଷଧୀୟ ଉଦ୍ଭିଦ ବିଷୟରେ ବିଭିନ୍ନ ଗବେଷଣା ସେଠିକାର କଲି। ଆଦିବାସୀ ରିମୋଟ ଜାଗା, ଚାଲି ଚାଲି ଚାଲି ଚାଲି ଅନେକ ଦୂର ଗଲା ପରେ ଦେଖା ହେବାକୁ ଆଦିବାସୀ ମାନଙ୍କର ଗାଁ, ସେମାନେ ଅତି ଖୁସିରେ ଆମକୁ ଚାରିପଟେ ଘେରିକିରି ନାଚ ଆରମ୍ଭ କରିଦେଲେ, ଏବଂ ଶୁଣିବାକୁ ମିଳେ ଯେ ସେମାନେ କୌଣସି ଔଷଧ ଖାଆନ୍ତି ନାହିଁ। ସେମାନେ ତାଙ୍କର ନିଜ ଗଛ ଚାରିକାଡୁ ଔଷଧୀୟ ଉଦ୍ଭିଦରୁ ଔଷଧ ନେଇକିରି ସେମାନେ ଚଳିଯାନ୍ତି, ଏବଂ ବହୁତ ବଡ ବଡ କ୍ୟାନ୍ସର ଭଳିଆ ରୋଗକୁ ସେମାନେ ଭଲ କରିପାରୁଛନ୍ତି। ମୁଁ ଏ କଥା ଛାଡି ଯାଇଥିଲି ଯେ ଆମେ ଔଷଧୀୟ ଉଦ୍ଭିଦ ମଧ୍ୟ ଏଇ ଜଙ୍ଗଲରୁ ହିଁ ପାଇପାରିବା। ତ ପାଣିପାଗକୁ ରକ୍ଷା କରିବେ, ଜଙ୍ଗଲକୁ ରକ୍ଷା କରିବେ, ଏଇ ଔଷଧୀୟ ଉଦ୍ଭିଦ ଦିଗରେ ସବୁ ଦିଗରେ ଯେଉଁ ବନଜନ୍ତୁ ରକ୍ଷା ପାଇବେ ସେଇ ଜଙ୍ଗଲରେ, ଠିକ ଜିନିଷ ପତ୍ର ସବୁ ତିଆରି ହବ ସେଇ ଜଙ୍ଗଲରେ, ଜଙ୍ଗଲ କାଠରେ ଆଦନ୍ଦୁଗଣ ଆମେ ନିଶ୍ଚିତ ଭାବରେ ଜଙ୍ଗଲକୁ ସୁରକ୍ଷା କରିବା, ଏବଂ ବନ ମହୋତ୍ସବ ପାଳନ କରିବାର ତାତ୍ପର୍ଯ୍ୟ ହିଁ ତା ଦ୍ଵାରା ଜଣାପଡ଼ିବ ଯେ ପ୍ରକୃତରେ ବନ ମହୋତ୍ସବ ଯଦି ପାଳନ କରୁଛି, ଯଦି ବନକୁ ରକ୍ଷା ନ କରିବା ବନ ମହୋତ୍ସବ ମୂଲ୍ୟ କଣ।
1: ଯାହା ହଉ ବେହେରା ଆଜ୍ଞା, ଆଜି ଆପଣ ଆମର ସାଙ୍ଗେ ଆର ଆମର ଚାଷୀ ଭାଇ ଭଉଣୀ ମାନଙ୍କେ ବନ ମହୋତ୍ସବ ତାତ୍ପର୍ଯ୍ୟ ବିଷୟରେ କହିଲେ, ସେମାନେ ତ ବହୁତ କଥା ଜାଣିପାରିଥିବେ। ଆପଣଙ୍କେ ଆମର ସମସ୍ତଙ୍କର ତରଫରୁ ଧନ୍ୟବାଦ ଆଜ୍ଞା, ନମସ୍କାର।
0: ନମସ୍କାର।
2: ଶୁଣିଲି ନାନୀ ଆଜ୍ଞା, ଯେନ୍ ହିସାବରେ ଇ ଯେନ୍ ଆମର ସପ୍ତାହ ବନ ମହୋତ୍ସବ ସପ୍ତାହ ଚାଲିଛି, ତାର ଉପରେ ସବୁ ଜିନିଷ କହିଦେଲେ, ତାର ପଦକ୍ଷେପ ମାନେ ଫୁନି କହିଲେ, ସଚେତନ ଫୁନି କଲେ,
3: ହୁଏ ରେ ଭାଇ ଆମେ କେତେ ନୂଆ କଥା ଜାଣିପାରିଲୁ। ଦେଖିନୁ ଆଜ୍ଞା କି ମୁଇଁ ପ୍ରଶ୍ନ ପଚାରିଲି ଯେ ଗୁଟେ ଗୁଟେ କରି ସବୁ ଉତ୍ତର ଦେଲେ।
2: ହଏ ଯେ ନାନୀ ତୁଇ ତ ଆଜ୍ଞା କେ ଧନ୍ୟବାଦ ଦେଇଛୁ ବୋଲ, ମୁଇଁ ଫୁନି ଟିକେ ଆମର ବୈଠକ ତରଫନୁ ଆଜ୍ଞା କେ ଗୁଟେ ବଡ ଧନ୍ୟବାଦ ଗୁଟେ ଦେସି।
3: ହଁ,
2: ଆର୍ ତାପରେ ଆମେ ଚାଷୀ ଦଦାର କଥା ଟିକେ ଶୁଣୁ,
3: ଚାଷୀ ଦଦା ସଙ୍ଗେ ମୁଇଁ କଥାବାର୍ତ୍ତା ହେସି, ତୁଇ ଶୁନ।
2: ହଁ ଶୁନୁ।
4: ଚାଷୀ ଦଦା ଆପଣଙ୍କର ପରିଚୟ ଟିକେ ଦିଅନ।
5: ମୋର ନାଁ ଥବିର ବୁଧିଆ, କନେକପୁର ପୋଷ୍ଟ ମେଦିନୀପୁର, ବ୍ଲକ ହଉଛି ଭନିପାଟନା, ଜିଲ୍ଲା ତ କଲାହାଣ୍ଡି। ଆଜ୍ଞା,
4: ଆମର ଚାଷୀ ଭାଇ ମାନେ ତ ଦଦା ଭିନ୍ନ ଭିନ୍ନ ପ୍ରକାରର ଚାଷ କରିଛନ୍, ଆପଣ କହନ ଯେ ଆପଣ କିନ୍ କିନ୍ ପ୍ରକାରର ଚାଷ କରିଛନ୍ ଏବେ?
5: ଆମେ ଏବେ ପନିପରିବା କରିଛୁ, କରଲା, ଜହ୍ନି, ଭେଣ୍ଡି, ବିଞ୍ଜ ବି ଅଛେ, ଆର କୁସେର ଅଛେ, କଦଳୀ ବି ଅଛେ।
4: ଆପଣ ଚାଷ କରି ଆସୁଛନ୍ ଦଦା?
5: ଆମର ଯେନ ଯଦି ଅମଲ ନେଇ କଲେ ହେବା କି, ଆମେ ତ ଘର ଖର୍ଚ୍ଚା ସବୁବେଳେ ଚାଲୁଛି। ଆଜ୍ଞା,
4: ଆପଣ ଏବେ କହୁଥିଲେ ଯେ ଜହ୍ନି ଚାଷ ଗୋଟେ କରିଛେ ବୋଲି କରି, ତ ଏଇ ଜହ୍ନି ଚାଷ ଆପଣ କେନ୍ତା କେନ୍ତା କରି କରୁଛନ୍ ସେ ବିଷୟରେ ଟିକେ କହନ ଦଦା।
5: ଆଗ ତସାବା କରିଦେଲୁ, ତସାବା କରି ସାରିଲା ପରେ ଗୋବର ଖତ ଟିକେ ଦେଲୁ, ତେଣିକି ସୁପର ଟିକେ ଟିକେ ଦେଲୁ।
4: ଆମର ଜେନ୍ସି ଚାଷ କଲେ ବି ତ ଦଦା ଗୋଟେ ଦରକାର ହେଇଥିସି, ଆପଣ ଜହ୍ନି ମଞ୍ଜି ବା ବିହନ ତାର କିନ୍ ନ ଆଣିଛନ୍?
5: ଆମର ଜହ୍ନି ବିହନ ଦୋକାନ କିଣି ଆଣିଛୁ।
4: ଏଇଟା ଦେଶୀ ବିହନ କି ହାଇବ୍ରିଡ ବିହନ ଦଦା?
5: ନାଇଁ, ଆମର ଦେଶୀ କି ପାଏ ନାଇଁ କି ହାଇବ୍ରିଡ କି ବି ପାଏ ନାଇଁ।
4: ଆପଣ ଏଇ ଯେନ୍ ଜହ୍ନି ଚାଷ କରିଛନ୍ ଦଦା, ଏଇଟା ଆପଣ କେତେ ଏକର ଖଣ୍ଡ କି କରିଛନ୍?
5: ଆମର ହେବା ମୋର ତ ଏବେ ଖାଲି ଜହ୍ନି।
4: ତ ଦଦା ରୋପି କରି କେତେ ଦିନ ପଛେ ଡିର ଲମୁଛେ?
5: ଆମର ଏଟା 15-16 ଦିନ ଭିତରେ ଆମର ରଞ୍ଜା ଦିଆ ପଡି ଯାଉଛେ, ତାର ଆମେ ଫିଟିଂ କରି ଦଉଛୁ।
4: ଓ ରଞ୍ଜା ହିସାବରେ ତାର ଦଉଛନ୍?
5: ହଁ ତାର ଦଉଛୁ।
4: ଇ ଚାଷ ନେ ତ ଦଦା ଗଛ ମାନକେ କୁଡା ଖୁସା ବି କରବାକେ ପଡୁଥିବା, ତ କେତେ ଥର ପରା କୁଡା ଖୁସା କରୁଛନ୍?
5: କୁଡା ଖୁସା ବୋଲେ 2 ଥର ଖଣ୍ଡେ କରି ଦଉଛୁ, ଖାଲି ହୁଡା ସଲକାଲା ବାଇ କରି ଦଉଛୁ।
4: ଆମେ ତ ଦଦା ଜିନ୍ସି ଚାଷ କଲେ ବି ଖତ ସାର ଖଣ୍ଡେ ଦେଇଥିସୁ, ଆପଣ ଜହ୍ନି ଚାଷ ନେ କେଁ କେଁ ଖତ ସାର ଦଉଛନ୍?
5: ଆମେ ତ ଆଗ ମେନ୍ ହଉଛି ଆମର ଗୋବର ଖତ, ଆମେ ଯେନ୍ତା କେଚୁଆ ଟାକି ଯେନ୍ତା ବନେଇଛୁ ସେଟା ସେ କେଚୁଆ ଖତ ଏକା ଦଉଛୁ, ଆର ତେନକେ ସେନେ ସୁପର ଟିକେ ଦଉଛୁ, ଆର ୟୁରିଆ ପଟାସ ଟିକେ ଟିକେ ଦେଇ ଆଣିକରି ଏକା ଉଡ଼ାବାର ପଡୁଛେ ନା।
4: ତ ଏଇ ଜହ୍ନି ରୋପି କରି କେତେ ଦିନ ଗଲେ ଫଲ ଲାଗୁଛି ଦାଦା?
5: 40-50 ଦିନ ଭିତରେ ଏକା ଆମର ଫଲ ଆରମ୍ଭ ହେଇଯାଉଛେ ନା।
4: ଏବେ କହନ ଦାଦା, ଆପଣଙ୍କର ଏଇ ଜିନ୍ ସବୁ ଚାଷ କରୁଛନ୍, ଇଥିନେ ପାଣି ବ୍ୟବସ୍ଥା କେନ୍ତା କରି କରିଛନ୍?
5: ପାଏନ ଆମର ସିଲୋବର ମାନେ 5 ଖଣ୍ଡ ରହିଯାଇଛି, ସେନେ ଆମେ ମଟର ମୁଟ୍ରା ଫିଟିଂ କରିଛୁ, ଘରେ ନେବି ଆମର ମଟର ସବୁ ଫିଟିଂ ଅଛି, 5 ମଟର ଆମର ବସିଛି। ହର୍ଟିକଲଚର ଆଜ୍ଞା ମାନେ କହିଲେ ତମେ ସବୁ ଡ୍ରିପ୍ ଫିଟିଂ କର, ପାଏନ କମିଯିବା।

0: କରିବାର କହିଲା କି ସେଦିନ ଆମେ ଡ୍ରିପ୍ ଫିଟିଂ କରିକରି ସବୁ କଦଳୀ ଚାଷ ମାନେ ସବୁ ରଖିଦେଇଛୁ, ପନିପରିବା ଭିତରେ ବି ରଖିଦେଲୁ ନା, ଡ୍ରିପ୍ ଫିଟିଂ କରିଦେଇଛୁ।
1: ଆପଣ ଯେନ୍ ଏତିକି ଚାଷବାସ କରିଛନ୍ ଦାଦା, ଆପଣ ଚାଷ କରିବା ଲାଗି ଜ୍ଞାନ କୌଶଳ ସବୁ କେନୁ ପାଇଲେ?
0: ଆମର ହର୍ଟିକଲଚର ବାଲେ ବି ଦଉଛନ୍, କୃଷି ବିଜ୍ଞାନ କେନ୍ଦ୍ର ବାଲେ ବି ଆସୁଛନ୍, ସେ ଆଜ୍ଞା ମାନେ ଆସିକରି ଯୋଗାଯୋଗ ଯେନ୍ତା ହେବା କଥାବାର୍ତ୍ତା ହେଇ କରି ଆମକୁ ବତଉଛନ୍, ବି ଆମେ ଶିଖିବାକେ ପଡୁଛେ କରୁଛୁ। ଆରୁ
1: ଏବେ ଗୋଟେ କଥା କହନ୍ ଦାଦା, ଆମର ଅଞ୍ଚଳରେ ଯେନ୍ ଅଲଗା ଚାଷୀ ଭାଇ ଭଉଣୀ ମାନେ ଚାଷ କରୁଛନ୍, ଆପଣ ସେମାନଙ୍କେ କାଣା ବାର୍ତ୍ତା ଦେବେ?
0: ଆମର ଇନେ ଚାଷୀ ଲୋକ ଯଦି ଆମେ ଚାଷ ନେଇ କର୍ମା, ଉନ୍ନତି କରିକରି କେନ୍ତା

그렇죠. 그러면 아, 잠시만요. 가질 걸 받은 거 같은데. 뭐 나스.

ଗୀତ ଗଜଲ କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା ଆଞ୍ଚଳ କରୁଛୁ ସମ୍ବଲପୁରୀ ଗୀତ କଣ୍ଠଦାନ କରିଛନ୍ତି ଜୟଦେବ ବେହେରା ଶିଳ୍ପୀଙ୍କ କଣ୍ଠରେ ଆସନ୍ତୁ ଶୁଣିବା ଗୋପାଳ ରାମ ସେଟଙ୍କ ରଚନା।

ଶ୍ରୀଚରଣ ଓ ତପୁ ମିଶ୍ର, ଗୀତ ରଚନା ବସନ୍ତରାଜ ସାମଲ, ସଙ୍ଗୀତ ନିର୍ଦ୍ଦେଶନା ପ୍ରେମ ଆନନ୍ଦ। ଗୀତଟି ପାଇଁ କାମଠୁଣା ଭବପ୍ରେରଣା ଜିଲ୍ଲା କଳାହାଣ୍ଡିରୁ ଟି ଭବପ୍ରସାଦ ରାଓ।

ସାନ କଣ୍ଡା ଜିଲ୍ଲା କଳାହାଣ୍ଡିରୁ ଆପଣ ହେଲେ ନାଗୁ ପାତ୍ର। ଆପଣ ଶୁଣିବା ପାଇଁ ଚାହାନ୍ତି ରଙ୍ଗିଲା ଟୋକା କଥା ଚିତ୍ରରୁ। ଗୀତଟି କଣ୍ଠଦନ କରିଛନ୍ତି ବାବୁଲ ସୁପ୍ରିୟ ଏବଂ ଅଞ୍ଜଳି ମିଶ୍ର। ଗୀତ ରଚନା ନିଜାମ। ସଙ୍ଗୀତ ନିର୍ଦ୍ଦେଶନା ଅଭିଜିତ ମଜୁମଦାର।

କାର୍ତ୍ତିକ ଦୋଳି। ଦ୍ୱୈତକଣ୍ଠରେ ଗାଇଛନ୍ତି ଗୁଳି ରଥ ଏବଂ ତପୁ ମିଶ୍ର। ସଙ୍ଗୀତରେ ସଜେଇଛନ୍ତି ଗୁଳି ରଥ। ଗୀତଟି ପାଇଁ ହାତୀ ଖୋଜ କେସିଙ୍ଗା ଜିଲ୍ଲା କଳାହାଣ୍ଡିରୁ ଅନୁରୋଧ କରି ଶ୍ରୋତା ହେଲେ ଜରାସିଂ ବାଘ।

ଜୁନାଗଡ଼ ଜିଲ୍ଲା କଳାହାଣ୍ଡିରୁ ଆପଣ ହେଲେ ଚନ୍ଦ୍ରହାସ୍ୟ ମେହେର। ଆପଣ ଶୁଣିବା ପାଇଁ ଚାହାନ୍ତି ତମିଳ କଥାଚିତ୍ରରୁ। କଣ୍ଠଶିଳ୍ପୀ ହେଲେ ହ୍ୟୁମାନ ସାଗର ଏବଂ ସୋହିନୀ ମିଶ୍ର। ଗୀତ ରଚନା ଅରୁଣ ମନ୍ତ୍ରୀ। ସ୍ୱର ସଂଯୋଜନା ପ୍ରେମ ଆନନ୍ଦ।

ହିସାବ ପତ୍ରରୁ ଏଥର ଆସନ୍ତୁ ଶୁଣିବା। କଣ୍ଠଦାନ କରିଛନ୍ତି ସୁରେଶ ୱାଡକର ଏବଂ ଲୀନା ଘୋଷ। ଗୀତ ଓ ସଙ୍ଗୀତ ପ୍ରଫୁଲ୍ଲ କର। ଗୀତଟି ପାଇଁ ଡୁମାଲ ଉଦିତ ନାରାୟଣପୁର କଳାହାଣ୍ଡିରୁ, ଅନୁରୋଧକାରୀ ଶ୍ରୋତା ହେଲେ ଇନ୍ଦ୍ରମଣି ସାହୁ।

ମୁଁ ଗୋଷାଳପଡ଼ା ଭବାନୀପାଟଣା ଜିଲ୍ଲା କଳାହାଣ୍ଡିରୁ ଆପଣ ହେଲେ ଆପଣ ଶୁଣିବା ପାଇଁ ଚାହାନ୍ତି ନିଝୁମ ରାତିର ସାଥୀ କଥା ଚିତ୍ରରୁ ଗୀତକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଅକ୍ଷୟ ମହାନ୍ତି ଏବଂ ଏସ୍ ଜାନକୀ। ଗୀତ ଓ ସଙ୍ଗୀତ ଅକ୍ଷୟ ମହାନ୍ତି।

ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଆପଣ ଶୁଣୁଛନ୍ତି ଶାସ୍ତ୍ରୀୟ ଗାୟନ। ଶିଳ୍ପୀ ହେଲେ ପଣ୍ଡିତ ସିଆରାମ ତିୱାରୀ। ଶିଳ୍ପୀ ଏଥର ପରିବେଷଣ କରିଛନ୍ତି ମିଶ୍ର ଖମାଜ ରାଗରେ ଗୟା ଠୁମରି। ଶିଳ୍ପୀଙ୍କୁ ପଖୱାଜରେ ସଙ୍ଗତ କରିଛନ୍ତି ପନ୍ନାଲାଲ ଉପାଧ୍ୟାୟ, ହାରମୋନିୟମରେ ମୋହନ ପ୍ରକାଶ ଏବଂ ସାରଙ୍ଗୀରେ ଦୟାରାମ ମିଶ୍ର।